ଆକାଶବାଣୀ ଜୟପୁର, ଆଜି ଶୁକ୍ରବାର 1948 ଶକାବ୍ଦ, ଜ୍ୟେଷ୍ଠ ମାସର 8 ଦିନ, 2026 ମସିହା ମେ ମାସର 29 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ

भारतीय न्यूज अन एआईआर आप जोगे समय वर्तमान सकाळ 5:57 मंगलिका।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:25। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 32ତମ ଭାଗ।
1: ଏପିସୋଡ 32, 3-2।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 32ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ସକାଳୁ ସକାଳୁ ଉଠିବା ପରେ କାହାକୁ ମନେ ପକାଏ ମଣିଷ? ଏ ପ୍ରଶ୍ନର ଉତ୍ତର ପ୍ରତ୍ୟେକଙ୍କ ପାଇଁ ଭିନ୍ନ ଭିନ୍ନ ହେଇପାରେ। କିଏ ନିଜର ଆରାଧ୍ୟ ଦେବାଦେବୀଙ୍କୁ, କିଏ ନିଜ ଧର୍ମର ଈଶ୍ୱରଙ୍କୁ, କିଏ ସ୍ୱର୍ଗବାସୀ ମାତାପିତାଙ୍କୁ, ତ ପୁଣି କିଏ ସ୍ମରଣ କରିଥାଏ ନିଜ ଗୁରୁଙ୍କୁ। ଯିଏ ଆମର ବ୍ୟକ୍ତିଗତ ଜୀବନକୁ ଆଲୋକିତ କରିଥାନ୍ତି ସିଏ ହେଇଥାନ୍ତି ଆମର ପ୍ରାତଃ ସ୍ମରଣୀୟ। ଆମର ବିଶ୍ୱାସ ତାଙ୍କୁ ସ୍ମରଣ କରି ଦିନଟିଏ ଆରମ୍ଭ କଲେ ଦିନଟି ହେବ ମଙ୍ଗଳମୟ। ଈଶ୍ୱର ବିଶ୍ୱାସୀ ମଣିଷଟିଏ ବିଭୁ ସ୍ମରଣରୁ ଦିନଟିଏ ଆରମ୍ଭ କଲାବେଳେ ସଦ୍ଗୁରୁଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଗୁରୁ ସ୍ମରଣରୁ ଆରମ୍ଭ କରେ ତାର ଦିନଚର୍ଯ୍ୟା, କାରଣ ତା ଲାଗି ଗୁରୁକୃପା ହିଁ ମଙ୍ଗଳମୟ ଶୁଭପ୍ରଦ। ଗୁରୁକୃପା ପ୍ରସଙ୍ଗରେ ମନେପଡ଼େ ସନ୍ଥ କବୀର ଦାସଙ୍କ ଏକ ସୁନ୍ଦର ଦୋହା, ଗୁରୁ ଗୋବିନ୍ଦ ଦଉ ଖଡ଼େ କାକେ ଲାଗୁ ପାୟ, ଭଲିହାରି ଗୁରୁ ଆପନେ ଗୋବିନ୍ଦ ଦିଓ ବତାୟ। ଅର୍ଥାତ୍ ମୋ ସାମ୍ନାରେ ଗୁରୁ ଏବଂ ଗୋବିନ୍ଦ ଉଭୟ ଉପସ୍ଥିତ, ମୁଁ ପ୍ରଥମେ କାହାର ଚରଣ ସ୍ପର୍ଶ କରିବି ଯେ? ତେବେ ମୁଁ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବି, କାରଣ ଗୋବିନ୍ଦଙ୍କୁ ପାଇବା ପାଇଁ ସେ ହିଁ ତ ପ୍ରଥମେ ମୋତେ କହିଥିଲେ, ମାର୍ଗଦର୍ଶନ ଦେଇଥିଲେ। ପୁରାଣ ଇତିହାସକୁ ଅଧ୍ୟୟନ କଲେ ଗୁରୁଙ୍କ ମହିମା ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳେ। ପୁରାଣର ଦେବଗୁରୁ ବୃହସ୍ପତି, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ, ତ୍ରେତୟା ଯୁଗର ଗୁରୁ ବଶିଷ୍ଠ, ଦ୍ୱାପର ଯୁଗର ଗୁରୁ ସନ୍ଦୀପନୀ, ପୁଣି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମହିମା କଥା ବହୁ ଚର୍ଚ୍ଚିତ। ସେଭଳି ଅଦ୍ୱୈତବାଦର ପୁନଃ ସଂସ୍ଥାପକ ଆଦି ଶଙ୍କରାଚାର୍ଯ୍ୟ, ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଏବଂ ତାଙ୍କ ପରବର୍ତ୍ତୀ 9 ଜଣ ଗୁରୁଙ୍କ ମାର୍ଗଦର୍ଶନ କୋଟି କୋଟି ଲୋକଙ୍କୁ ସତ୍ୟ ଓ ଶାନ୍ତିର ମାର୍ଗରେ ଯିବା ପାଇଁ ପ୍ରେରଣା ଯୋଗାଇଛି। ଏ ପ୍ରସଙ୍ଗରେ ବେଶ୍ ଉପାଦେୟ ହେବ ଅବଧୂତଙ୍କ 24 ଗୁରୁଙ୍କ କଥା। ପବିତ୍ର ଶ୍ରୀମଦ୍ ଭାଗବତର 11 ସ୍କନ୍ଧରେ ଅବଧୂତଙ୍କ ଗୁରୁ ଚୟନ ଓ ଶିକ୍ଷାଲାଭ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅବଧୂତ ନିଜ ଜୀବନରେ 24 ଗୁରୁ ଗ୍ରହଣ କରିଥିଲେ, ମାତ୍ର ସେମାନେ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଶିଷ୍ୟ ରୂପେ ସ୍ୱୀକାର କରି ଶିକ୍ଷା ଦେଇନଥିଲେ। ସେମାନଙ୍କ ଜୀବନର ଗତିବିଧିକୁ ସୂକ୍ଷ୍ମ ଭାବରେ ଅନୁଧ୍ୟାନ କରି ଅବଧୂତ ହିଁ ସେହି ସଜୀବ ନିର୍ଜୀବ ତଥା ପ୍ରକୃତିର ବିବିଧ ସୃଷ୍ଟିକୁ ଗୁରୁ ଭାବରେ ଗ୍ରହଣ କରିଥିଲେ। ପୃଥିବୀଠାରୁ ଅବଧୂତ ଶିକ୍ଷା କରିଥିଲେ ସହିଷ୍ଣୁତା ପରି ଦିବ୍ୟ ଗୁଣ, ସମସ୍ତଙ୍କ ଗହଣରେ ଥାଇ ମଧ୍ୟ ନିର୍ଲିପ୍ତ ରହିବା, ବିଷୟବସ୍ତୁରେ ଲିପ୍ତ ନ ରହିବା ଗୁଣ ପବନଠାରୁ, ସ୍ନିଗ୍ଧ ଓ ମଧୁର ବ୍ୟବହାର ସମସ୍ତଙ୍କୁ ପ୍ରଦାନ କରିବା ଜଳଠାରୁ ଶିଖିଥିଲେ ଅବଧୂତ। ପୁଣି ସୂର୍ଯ୍ୟ ପାଖରୁ ଆବଶ୍ୟକତା ଅନୁସାରେ ବିଷୟ ଗ୍ରହଣ କରି ଏବଂ ସମୟାନୁସାରେ ତାହା ଦାନ କରିବା ଗୁଣ, କପୋତ ପକ୍ଷୀ ପାଖରୁ କାହାରି ପ୍ରତି ଅତ୍ୟଧିକ ମମତା ବା ଆସକ୍ତି ନ ରଖିବା, ଅଜଗରଠାରୁ ଯାହା ମିଳିଲା ସେଥିରେ ସନ୍ତୋଷ ଲାଭ କରି ସୁଖ ଦୁଃଖକୁ ସମଦୃଷ୍ଟିରେ ଦେଖିବା, ସମୁଦ୍ର ପାଖରୁ ଉତ୍ଥାନ ପତନରେ ପ୍ରଭାବିତ ନ ହେବାର ନିର୍ଲିପ୍ତ ଭାବ ଶିଖିଥିଲେ ଅବଧୂତ। ବର୍ତ୍ତମାନ କ୍ଷଣରେ ଆନନ୍ଦରେ ବଞ୍ଚିବା ଗୁଣ ଶିକ୍ଷା ଦେଇଥିଲା ଅବୋଧ ବାଳକ। ସର୍ବଶକ୍ତିମାନ ଈଶ୍ୱର ଏ ଜଗତକୁ ସ୍ୱକୀୟ ମାୟା ବଳରେ ସୃଷ୍ଟି କରି ପୁଣି ସଂହାର କରନ୍ତି, ସେ ହିଁ ଜଗତର ଆଧାର, କିନ୍ତୁ ତାଙ୍କର କେହି ଆଧାର ନାହାନ୍ତି, ଏ ଗୂଢ଼ ଦର୍ଶନ ଶିକ୍ଷା ଦେଇଥିଲା କୀଟ ଉର୍ଣ୍ଣନାଭ ବା ବୁଢ଼ିଆଣୀ।

ଏପରି ଭାବରେ ଚବିଶ ଗୁରୁଙ୍କ ପାଖରୁ ନାନାଦି ମୂଲ୍ୟବାନ କଥା ଶିଖିଛନ୍ତି ଅବଧୂତ। ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଷାରେ, ସକଳ ସଙ୍ଗ ପରିହରି ଏଣୁ ମୁଁ ଏତେ ଗୁରୁ କରି ସୁଦୂରେ ତେଜି ଅହଙ୍କାର ଆନନ୍ଦେ ଭ୍ରମୟୀ ସଂସାର। ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଗୁରୁଙ୍କ ଶିକ୍ଷାଦାନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଶିଷ୍ୟର ଗ୍ରହଣଶୀଳତା। ଏ ପ୍ରସଙ୍ଗରେ ବିଂଶ ଶତାବ୍ଦୀର ଅନ୍ୟତମ ବିଶିଷ୍ଟ ଦାର୍ଶନିକ ଓଷୋଙ୍କ ମନ୍ତବ୍ୟ ବେଶ୍ ପ୍ରାସଙ୍ଗିକ। ଓଷୋ କହନ୍ତି, ଏକଥା ସତ ଯେ ମୋର ନିର୍ଦ୍ଦିଷ୍ଟ ଭାବରେ କେହି ଗୁରୁ ନଥିଲେ, ମାତ୍ର ଏହାର ଅର୍ଥ ନୁହେଁ ଯେ ମୁଁ ଜଣେ ଶିଷ୍ୟ ନୁହେଁ। ସମଗ୍ର ଜଗତକୁ ମୁଁ ମୋର ଗୁରୁ ଭାବରେ ଗ୍ରହଣ କରିଛି, ମୋର ରହିଛନ୍ତି ଅସଂଖ୍ୟ ଗୁରୁ, କାରଣ ମୁଁ ପ୍ରତ୍ୟେକ ସମ୍ଭାବ୍ୟ ସ୍ରୋତରୁ ଶିକ୍ଷା ଗ୍ରହଣ କରିଛି। ଗୁରୁଙ୍କ ମହିମା କୌଣସି ଭୌଗୋଳିକ ସୀମାରେଖା ଭିତରେ ସୀମିତ ନୁହେଁ, ବିଭିନ୍ନ ଦେଶରେ ରହିଛି ଗୁରୁ ଶିଷ୍ୟ ପରମ୍ପରାର ଉଜ୍ଜ୍ୱଳ ଉଦାହରଣ। ପ୍ରାଚୀନ ଗ୍ରୀସ୍ର ମହାନ ଗୁରୁ ସକ୍ରେଟିସ୍, ତାଙ୍କ ଶିଷ୍ୟ ପ୍ଲାଟୋ, ପୁଣି ପ୍ଲାଟୋଙ୍କ ଶିଷ୍ୟ ଆରିଷ୍ଟୋଟଲ୍, ମାନବ ସମାଜକୁ ଯେଉଁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

0: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିବା ମକା ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ଗାୟତ୍ରୀ ସାହୁ।
1: ଆଜି ଆମେ ଚାଷବାସ କଥାରେ ଶୁଣିବା ମକା ଚାଷ ବିଷୟରେ। ମକା ଏକ ପ୍ରମୁଖ ଖାଦ୍ୟ ଓ ପଶୁ ଖାଦ୍ୟ ଫସଲ ଅଟେ। ଏହାକୁ ଭୁଟା ମଧ୍ୟ କୁହାଯାଏ। ମକାରୁ ଚୁଡ଼ା, ଅଟା, ପପକର୍ଣ୍ଣ ଓ ପଶୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ଶରୀରକୁ ଶକ୍ତି ଦେଇଥାଏ। ମକା ଚାଷ ପାଇଁ ମଧ୍ୟମ ଜଳବାୟୁ ଓ ଭଲ ସୂର୍ଯ୍ୟାଲୋକ ଦରକାର। ଦୋରସା ଓ ବାଲୁକାମୟ ମାଟି ମକା ଚାଷ ପାଇଁ ଉପଯୁକ୍ତ ଅଟେ। ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ପ୍ରଥମେ ଜମିକୁ ଭଲ ଭାବେ ଚଷି କରି ଘାସ ଓ ଅବାଞ୍ଛିତ ଗଛକୁ ସଫା କରାଯାଏ। ମକା ଚାଷରେ ଭଲ ବିହନ ବାଛିବା ବହୁତ ଜରୁରୀ। ଉନ୍ନତମାନର ବିହନ ବ୍ୟବହାର କଲେ ଭଲ ଫଳ ମିଳେ। ବିହନ ପୋତିବା ପୂର୍ବରୁ ଜମିରେ ଗୋବର ସାର କିମ୍ବା ଜୈବିକ ସାର ଦେବା ଉଚିତ। ରାସାୟନିକ ସାର ଅପେକ୍ଷା ଜୈବିକ ସାର ଦେଲେ ମକା ଚାଷରେ ଭଲ ଫଳ ହୋଇଥାଏ। ଧାଡ଼ି ଧାଡ଼ି କରି ବିହନ ପୋତିଲେ ଗଛର ବୃଦ୍ଧି ଭଲ ହୁଏ। ବିହନ ପୋତିବା ପରେ କିଛି ଦିନ ମଧ୍ୟରେ ଚାରା ଗଜିଯାଏ। ଚାରା ବଢ଼ିବା ସମୟରେ ନିରା ଓ ଗୋଡ଼ା କାମ କରିବା ଦରକାର। ମକା ଗଛକୁ ସମୟ ସମୟରେ ପାଣି ଦେଲେ ଫସଲ ଭଲ ହୁଏ। ବିଶେଷ କରି ଫୁଲ ଓ ଭୁଟା ଧରିବା ସମୟରେ ପାଣି ଦେବା ଦରକାର। ମକା ଚାଷରେ କେତେକ ପୋକ ଓ ରୋଗ ଦେଖାଯାଏ, ଯେପରିକି ତଣ୍ଡି ପୋକ ଓ ପତ୍ର ରୋଗ। ଏହାର ନିୟନ୍ତ୍ରଣ ପାଇଁ ଜୈବିକ ଔଷଧ ବା ନିମ ତେଲ ବ୍ୟବହାର କରିପାରିବେ। କ୍ଷେତ ସଫା ରଖିଲେ ମଧ୍ୟ ରୋଗ କମ୍ ଥାଏ। ମକା ଫସଲ ସାଧାରଣତଃ 3-4 ମାସ ମଧ୍ୟରେ ପକିଯାଏ। ଭୁଟା ପକିଗଲେ ସେଗୁଡ଼ିକୁ କାଟି ଶୁଖାଇ ରଖାଯାଏ। ପରେ ଦାନା ବାହାର କରି ବଜାରରେ ବିକ୍ରି କରାଯାଏ। ମକାର ଚାହିଦା ବଜାରରେ ସବୁବେଳେ ରହିଥାଏ। ପଶୁ ଖାଦ୍ୟ କାରଖାନା ଓ ଖାଦ୍ୟ ଶିଳ୍ପରେ ମକା ବ୍ୟବହାର ହୁଏ। ତେଣୁ ମକା ଚାଷ ଚାଷୀଙ୍କ ପାଇଁ ଲାଭଦାୟକ ଅଟେ। ମକା ଗଛର ପତ୍ର ଓ ଠୁଣ୍ଡା ମଧ୍ୟ ପଶୁ ଖାଦ୍ୟ ଭାବେ ବ୍ୟବହାର କରାଯାଏ। ଏଣୁ ଏହି ଚାଷରେ କୌଣସି ଅଂଶ ନଷ୍ଟ ହୁଏନି। ଅନେକ ଚାଷୀ ଧାନ ପରେ ମକା ଚାଷ କରି ଅଧିକ ଆୟ କରୁଛନ୍ତି। ମକା ଚାଷ 2 ପ୍ରକାରର ମଧ୍ୟ ଅଛି, ଗୋଟିଏ ମିଠା ମକା ଆଉ ଗୋଟିଏ ସାଧା ମକା। 2ଟି ମକାର ଚାହିଦା ବହୁତ ଅଧିକ। ମିଠା ମକାକୁ ସୁଇଟ୍ କର୍ଣ୍ଣ ଭାବେ ବ୍ୟବହାର କରନ୍ତି। ଏଗୁଡ଼ିକ ଛୋଟ ଛୋଟ ଥିଲେ ତାକୁ ବେବିକର୍ଣ୍ଣ ମଧ୍ୟ କୁହାଯାଏ। ସେଗୁଡ଼ିକୁ ମଧ୍ୟ ତରକାରୀ ଭାବରେ ବ୍ୟବହାର କରାଯାଏ। ଠିକ୍ ପଦ୍ଧତିରେ ଚାଷ କଲେ ଚାଷୀ ଭାଇମାନେ ଭଲ ଫଳ ପାଇପାରିବେ ଓ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ମକା ଚାଷ ଆଜିକାଲି ଚାଷୀମାନଙ୍କ ପାଇଁ ଏକ ଭଲ ଆୟର ମାଧ୍ୟମ ହୋଇପାରେ।

0: ହୋଇଛି। କମ୍ ସମୟରେ ଫସଲ ତିଆରି ହେବାରୁ ଚାଷୀମାନେ ଶୀଘ୍ର ଲାଭ ପାଆନ୍ତି। ଖରାଦିନରେ ମଧ୍ୟ କେତେକ ପ୍ରଜାତିର ମକା ଭଲ ହୁଏ, ତେଣୁ ଅନେକ ଚାଷୀ ଧାନ ସହ ମକା ଚାଷକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ମକାର ଅନେକ ପ୍ରକାର ରହିଛି, ଯେପରିକି ଆମର ମିଠା ମକା, ପପକର୍ଣ୍ଣ ମକା ଓ ପଶୁ ଖାଦ୍ୟ ମକା। ମିଠା ମକାକୁ ସିଝେଇ କିମ୍ବା ପୋଡ଼ି କରି ଖାଇଥାନ୍ତି। ସହର ଅଞ୍ଚଳରେ ଭୁଟାର ଚାହିଦା ବହୁତ ଅଧିକ ଥାଏ। ରାସ୍ତାକଡ଼ରେ ପୋଡ଼ା ଭୁଟା ବିକ୍ରି କରି ଅନେକ ଲୋକ ଜୀବିକା ଚଳାନ୍ତି। ଠିକ୍ ପରିଚର୍ଯ୍ୟା ଓ ଆଧୁନିକ ପଦ୍ଧତି ଆପଣାଇଲେ ମକା ଚାଷରୁ ଭଲ ଲାଭ ମିଳିପାରିବ।
1: ଆଜିର ଚାଷୀବର୍ଷ କଥାରେ ଜାଣିଲେ ମକା ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା କରିଥିଲେ ଗାୟତ୍ରୀ ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶ ବନ୍ଦନା ବା ମାଟି ମାଆକୁ ବନ୍ଦନା କରି ଗାଉଥିବା ଗୀତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସକାଳର ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ଆଜି ସକାଳ 7:25। ଆଜିର ବିଷୟ ହେଲା ମୋବାଇଲ ସାଥୀ ନା ଆସକ୍ତି। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରି ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଧୀରଜ ମହାନ୍ତି ଏବଂ ଶୈଳଭମା ମହାପାତ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। ଯୁକ୍ତ 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୁଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ନମ୍ଘର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ

ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ ଅଷ୍ଟମ ଇଣ୍ଡିଆନ୍ ଓପନ୍ ପାରା

0: ବିଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଏହାକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9 ଶୋଉଛେ, କେତେବେଳେ 12 ଶୋଉଛେ, କେତେବେଳେ 2 ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମେ ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ, ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ୍ତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯୋଉଟାକି ଡେଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ୍ତ ରହିବାକୁ ପଡ଼ିବ।
3: ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯୋଉ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ।
2: ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଗାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
4: ସମ୍ବାଦ ପଢୁଛନ୍ତି ଚନ୍ଦନ।

ମୁଖ୍ୟ ସମ୍ବାଦ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟାର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ ଗୋଆ ଓ କେରଳମ୍ ଗସ୍ତରେ ଯିବେ ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ରବିବାର ଦିନ କେରଳମ୍ର ପୋଟାୟମ୍ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି ଏହି ଆଲୋଚନା ସମୟରେ ବିଶେଷକରି ୟୁକ୍ରେନ୍ ବିବାଦ ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂହ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି ବିଶେଷକରି ସାମରିକ ପ୍ରତିରକ୍ଷା ଶିଳ୍ପ କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା କୃତ୍ରିମ ବୁଦ୍ଧିମତା ସାମୁଦ୍ରିକ ସୁରକ୍ଷା ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୋମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ରୁଷ୍ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି ସନ୍ତାସବାଦ କାର୍ଯ୍ୟକୁ ପ୍ରୋହାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ

0: ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍କୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ୍ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶ।

ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:25। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ପ୍ରସ୍ତୁତି ଏବଂ ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ।

0: ସମୟର ପରିବର୍ତ୍ତନ ସହିତ ଅନେକ ରଙ୍ଗରେ ପରିବର୍ତ୍ତନ ହୁଏ। ଚାଲିଚଳନ, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ପରିବର୍ତ୍ତିତ ହୋଇଥାଏ।
1: ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା। କିଛି ବର୍ଷର ବ୍ୟବଧାନ ପରେ ସବୁ କିଛିରେ ପରିବର୍ତ୍ତନ ହୁଏ। ତେବେ ଏଇ ଯେଉଁ ପରିବର୍ତ୍ତନ ଜେନେରେସନରେ ଆସେ ତାହା ମନାନ୍ତର ସୃଷ୍ଟି କରେ। ପାରିବାରିକ ଜୀବନରେ ବାପା ମାଆଙ୍କ ଚିନ୍ତାଧାରା ବା ଜେଜେବାପା ଜେଜେମାଆଙ୍କ ଚିନ୍ତାଧାରା ସହ ନାତି ନାତୁଣୀଙ୍କ ଚିନ୍ତାଧାରାରେ ବହୁତ ମାତ୍ରାରେ ଫରକ ଦେଖାଯାଏ।
0: ଏହି ସମସ୍ୟାଟା ସେତେବେଳେ ମୁଣ୍ଡ ଟେକେ ଯେତେବେଳେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ କମ୍ ରହେ। କେହି କାହା କଥା ବୁଝିବାକୁ ଚେଷ୍ଟା କରନ୍ତିନି, କେବଳ ନିଜ କଥାରେ ଅଟଳ ରହନ୍ତି। ଏହି କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିନଥାଏ।
1: ପ୍ରକୃତରେ ଜେନେରେସନ ଗ୍ୟାପ୍ ଦୁଇ ପିଢ଼ି ମଧ୍ୟରେ ମତାନ୍ତର ସୃଷ୍ଟି କରେ। ଉଭୟ ପିଢ଼ି ମଧ୍ୟରେ ଭାବନା ଆସିବା ଏକ ସ୍ୱାଭାବିକ ପ୍ରକ୍ରିୟା। ତାକୁ ଗୋଟିଏ ସମସ୍ୟା ରୂପେ ନ ନେଇ ଯଦି ସମାଧାନର ବାଟ ଖୋଜିବା ପାଇଁ ଚେଷ୍ଟା କରିବା, ତେବେ ନିଶ୍ଚିତ ଭାବେ ସମାଧାନର ବାଟ ପାଇପାରିବା।
0: କାରଣ ଯିଏ ଯେଉଁ ପରିବେଶରେ ବଢ଼ିଥିବ ସିଏ ସେହିଭଳି ଭାବରେ ନିଜକୁ ଗଢ଼ିଥିବ। ପୁରୁଣା ଦିନର ପରିବେଶ ଭିତରେ ତଫାତ ଥିବାରୁ ଆମ ଚିନ୍ତାଧାରା, ଆମ ବ୍ୟକ୍ତିତ୍ୱରେ ତଫାତ ଆସିବ ହିଁ ଆସିବ। ତେଣୁ ନା ପୁରୁଣା ଜେନେରେସନ ଭୁଲ, ନା ନୂଆ ଜେନେରେସନ ଭୁଲ।
1: ତେଣୁ ଉଭୟ ଠିକ୍ ଥିବା ବ୍ୟକ୍ତି ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ, ପରସ୍ପର ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଇବେ, ତ ହାତ ମିଳାଇବାରେ ବିଶେଷ ଅସୁବିଧା ହେବ ନାହିଁ। ପରିବାରରେ ଆମେ ସମସ୍ତେ ଗୋଟିଏ ସମ୍ପର୍କରେ ବନ୍ଧା, ତେଣୁ ଆମେ ପରସ୍ପର ସହିତ ଯେତେ ଅଧିକରୁ ଅଧିକ କଥା ହେବା, ମନର ଭାବକୁ ପ୍ରକାଶ କରିବା, ତେବେ ଯାଇ ଆମେ ମଝି ରାସ୍ତା ପାଇପାରିବା। ଆଉ ସେହି ମଝି ରାସ୍ତା ଉଭୟ ଜେନେରେସନ ପାଇଁ ଗ୍ରହଣୀୟ ହୋଇଯିବ।
0: ଜେନେରେସନ ଗ୍ୟାପ୍ ହେଉଛି ଏକ ନୂତନ ଚିନ୍ତାଧାରା ଏବଂ ଅନୁଭବର ମିଶ୍ରଣ। ବଡ଼ମାନଙ୍କର ଅନୁଭବ ଏବଂ ଯୁବମାନଙ୍କର ନୂତନ ଚିନ୍ତାଧାରା ମିଶିଲେ ସମାଜର ଉନ୍ନତି ହୋଇଥାଏ।
1: ପୁରୁଣା ପିଢ଼ି କିଛି ମାତ୍ରାରେ ନୂତନତା ଗ୍ରହଣ କରିବେ, ନୂତନ ପିଢ଼ି କିଛି ପୁରୁଣା କଥାକୁ ଗ୍ରହଣ କରିବେ, ତେବେ ଯାଇ ପାରିବାରିକ ସମ୍ପର୍କ ମଜବୁତ ହେବ।
0: ଆଜି ଆମେ ପହଞ୍ଚିଯାଇଛୁ ଆପଣଙ୍କ ପାଖରେ ଏକ ନୂତନ ବିଷୟକୁ ନେଇ ସକାଳର ବର୍ଣ୍ଣଭିବା ବର୍ଣ୍ଣାଳୀର ସଂଯୋଗରେ। ଆଜି ପାଇଁ ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।

0: ଆଜି ବିଜ୍ଞାନ ମଣିଷକୁ ଅନେକ ଉପହାର ଦେଇଛି, ଆଉ ସେହି ଉପହାର ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛି ମୋବାଇଲ ଫୋନ୍।
1: ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଗାଁଠାରୁ ସହର, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ହେଲେ ଏଇଠି ପ୍ରଶ୍ନ ଉଠେ, ଆମେ ବ୍ୟବହାର କରୁଥିବା ମୋବାଇଲଟି ପ୍ରକୃତରେ ଆମର ସାଥୀ ନା ଆମେ ଏହା ପ୍ରତି ଆସକ୍ତ ହେଇଯାଉଛୁ?
2: ମୁଁ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ, ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ, ଗ୍ରାମ ପୋଷ୍ଟ ଧୋଡ୍ରା, ଉମରକୋଟ, ଜିଲ୍ଲା ନବରଙ୍ଗପୁର। ମୋବାଇଲ ଆଜି ଆମର ଏତେ ଆପଣାର ଯେ ତାହା ଶବ୍ଦରେ ପ୍ରକାଶ କରିହେବ ନାହିଁ। କଥାରେ ଅଛି, ଉତ୍ସବ

ବେଶନେ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବୀ ରାଜଦ୍ୱାରେ ଶ୍ମଶାନିଚ ଯତିଷ୍ଠତି ସ ବାନ୍ଧବ। ଏହା ଆଜି କେତେକାଂଶରେ ସତ୍ୟ ହେଲେ ମଧ୍ୟ ବନ୍ଧୁ ବା ସାଥୀ କେବଳ ଏହି କାର୍ଯ୍ୟରେ ଯୋଗଦାନ କରି ତାର ମହାନତା ପ୍ରଦର୍ଶନ କରୁଥିଲା, କିନ୍ତୁ ଆଜି ପୃଥିବୀର ସର୍ବଶ୍ରେଷ୍ଠ ଉଦ୍ଭାବନ ହେଉଛି ମୋବାଇଲ ଫୋନ। ଏହାର ଉଦ୍ଭାବନ ବିନା ତାରରେ ଭ୍ରାମ୍ୟମାନ ଅବସ୍ଥାରେ ଅନ୍ୟ ସହ ସଂଯୋଗ ସ୍ଥାପନ ନିମନ୍ତେ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ସେ ଆମର ଜଣେ ସର୍ବଶ୍ରେଷ୍ଠ ସାଥୀ ହୋଇପାରିଛି। ମୋବାଇଲ ଫୋନ ଆଜି ଆମର ସବୁ ଆବଶ୍ୟକତା ପୂରଣ କରିପାରୁଛି, ଯେମିତିକି ଦୂରରେ ଥିବା ସମ୍ପର୍କୀୟଙ୍କ ସହିତ ଭାବର ଆଦାନ ପ୍ରଦାନ କେବଳ ନୁହେଁ, ଏହା ଆମର ଜୀବନସାଥୀ ରୂପେ କାର୍ଯ୍ୟ କରୁଛି। ଯେମିତିକି ଏହି ଯନ୍ତ୍ରଟି ଉଦ୍ଭାବନ ଫଳରେ ଘଣ୍ଟାର ଆବଶ୍ୟକତା ପୂରଣ ହୋଇପାରିଛି, କ୍ୟାମେରାର ଆବଶ୍ୟକତା ପୂରଣ ହୋଇପାରିଛି, ଟର୍ଚ୍ଚ ଲାଇଟ୍ର ଆବଶ୍ୟକତା ପୂରଣ ହୋଇପାରିଛି, ରେଡ଼ିଓର ଆବଶ୍ୟକତା ପୂରଣ ହୋଇପାରିଛି, ଟିଭିର ଆବଶ୍ୟକତା ପୂରଣ ହୋଇପାରିଛି, ଚିଠିପତ୍ର ଆଦାନ ପ୍ରଦାନ ଅତି ସହଜରେ ଏବଂ ଅଳ୍ପ ସମୟ ମଧ୍ୟରେ ଏହାଦ୍ୱାରା ହୋଇପାରୁଛି, ଭାଷାକୋଷ ବା ଡିକ୍ସନାରୀ କାର୍ଯ୍ୟ ମଧ୍ୟ ଏହା କରିପାରୁଛି, ବିଭିନ୍ନ ପ୍ରକାର ଶିକ୍ଷଣ କାର୍ଯ୍ୟ ଯଥା ହାରମୋନିୟମ, ତବଲା, ବେହେଲା ଇତ୍ୟାଦି ଯନ୍ତ୍ରର ଶିକ୍ଷଣୀୟ ପ୍ରଣାଳୀ ଆମେ ଏଥିରୁ ଜାଣିପାରୁଛୁ। ବ୍ୟାଙ୍କ କାରବାର ଦ୍ୱାରା କ୍ୟାସଲେସ୍ ଟ୍ରାଞ୍ଜାକ୍ସନ, ତା ଛଡ଼ା ଶିଶୁମାନଙ୍କର ମନୋରଞ୍ଜନ କରିପାରୁଛି, ରାନ୍ଧଣା ଶିକ୍ଷା କାର୍ଯ୍ୟ କରାଯାଇପାରୁଛି। ଏସବୁ ସତ୍ତ୍ୱେ ମଣିଷ ଯେଉଁ ସମାଜରେ ସମସ୍ତଙ୍କର ସହ ଯୋଡ଼ି ହେବାକୁ ଇଚ୍ଛା କରୁଥିଲା, ବର୍ତ୍ତମାନ ମଣିଷ ଆଉ ସମାଜରେ ବଞ୍ଚିବାର ଆବଶ୍ୟକତାକୁ ଭୁଲି ବରଂ ଏକାକୀ ଜୀବନଯାପନ କରିବାକୁ ଭଲ ପାଉଛି, କେବଳ ମୋବାଇଲ ଫୋନ୍ଟିଏ ଥିଲେ ହେଲା, ଆଉ କୌଣସି ସାଥିର ଆବଶ୍ୟକତା ନାହିଁ, ଉପଲବ୍ଧି କରିପାରୁନାହିଁ। ତେଣୁ ମୋବାଇଲ ଫୋନ୍ ଆଜି ପ୍ରତ୍ୟେକ ମଣିଷର ଜଣେ ପରମ ଅନ୍ତରଙ୍ଗ ସାଥୀ ହୋଇପାରିଛି, ହେଲେ ଏହାର କୁପ୍ରଭାବ ମଧ୍ୟ କେତେକାଂଶରେ ଦେଖାଦେଇଛି। ବିଶେଷ କରି ଏହାର ଆସକ୍ତି ଏତେ ପରିମାଣରେ ବଢ଼ିଯାଇଛି ଯେ ବ୍ୟକ୍ତିର ମୋବାଇଲ ଫୋନ୍ଟିଏ ଥିଲେ ଅନ୍ୟ କୌଣସି ଜିନିଷର ଆବଶ୍ୟକତା କରୁନାହିଁ। ମୋବାଇଲ ଫୋନ୍ର ଏହି ଆସକ୍ତି ଭାବ ଯୋଗୁଁ ମଣିଷ ବେଳେବେଳେ ବହୁତ ବଡ଼ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛି, ଯେମିତିକି ମୋବାଇଲ ଦେଖି ଗାଡ଼ି ଚାଳନାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛି, ମୋବାଇଲରେ ଏକାଗ୍ର ହେବା ଯୋଗୁଁ ବିଭିନ୍ନ କାର୍ଯ୍ୟକୁ ଅଣଦେଖା କରୁଛି, ମୋବାଇଲ ଦ୍ୱାରା ଅନଲାଇନ୍ ଖେଳରେ ବିପୁଳ ଅର୍ଥ ହରାଉଛନ୍ତି। ଏଣୁ ଏହାକୁ ସାଥୀ ଭାବରେ ଗ୍ରହଣ କରାଯିବା ଉଚିତ, କାରଣ ଏହାର ସୁଫଳ ସୁଦୂର ପ୍ରସାରୀ, କିନ୍ତୁ ଏଥିରେ ଆସକ୍ତି ହେବା ଦ୍ୱାରା ଅନେକ କ୍ଷତି ହେଉଥିବାରୁ ମୋବାଇଲକୁ ଉପଯୁକ୍ତ ଭାବେ ଗ୍ରହଣ କଲେ ଆଗାମୀ ଦିନମାନଙ୍କରେ ପୃଥିବୀ ନିଶ୍ଚିତ ଆଶାତୀତ ଭାବରେ ଉନ୍ନତି କରିବ, ଏଥିରେ ଦ୍ୱିମତ ହେବାର କୌଣସି ଅଭିପ୍ରାୟ

0: ଅତି ସର୍ବତ୍ର ବର୍ଜୟାତ୍ ସଂସ୍କୃତର ଏହି ନୀତିବାଣୀର ଅର୍ଥ ହେଉଛି କୌଣସି ଜିନିଷର ଅତ୍ୟଧିକତା ବା ସୀମା ଲଙ୍ଘନ ସର୍ବଦା କ୍ଷତିକାରକ। ଜୀବନର ଯେକୌଣସି କ୍ଷେତ୍ରରେ ଅତି ରହିଲେ ତାହା ବିନାଶର କାରଣ ହୋଇଥାଏ।
1: ଅଧିକ କ୍ରୋଧ, ଅଧିକ ନିଦ୍ରା, ଅଧିକ ଖାଦ୍ୟ ଯେମିତି ଶରୀର ପ୍ରତି କ୍ଷତିକାରକ, ସେମିତି ଅଧିକ ମୋବାଇଲ ବ୍ୟବହାର ଆସକ୍ତି ସୃଷ୍ଟି କରେ।
0: ତେବେ ମୋବାଇଲ ସାଥୀ ନା ଆସକ୍ତି, ଆସନ୍ତୁ ଶୁଣିବା।
2: ମୁଁ ଗାୟତ୍ରୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଉମରକୋଟ। ଆଜିକାଲି ଆବାଳ ବୃଦ୍ଧ ବନିତା ସମସ୍ତେ ମୋବାଇଲରେ ବାନ୍ଧି ହୋଇଗଲେଣି। ଛୋଟ ସ୍କ୍ରିନ୍ର ଆସକ୍ତି ବଡ଼ ଜୀବନକୁ ଅନ୍ଧକାରମୟ କରିସାରିଛି। ଖାଇବା, ପଢ଼ିବା, ଶୋଇବା ସବୁ ସମୟରେ ଆଖି ମୋବାଇଲ ସ୍କ୍ରିନ୍କୁ ଖୋଜୁଛି। ଫଳରେ ପିଲାମାନଙ୍କର ଆଖି ଖରାପ ହେଉଛି, ନିଦ କମୁଛି ଏବଂ ବିଭିନ୍ନ ମାନସିକ ରୋଗର ଶିକାର ହେବାକୁ ପଡୁଛି। ପଢ଼ାରେ ମନ ଲାଗୁନି ଏବଂ ଧୀରେ ଧୀରେ ପରିବାରରେ ପରସ୍ପର ମଧ୍ୟରେ ଦୂରତା ବଢ଼ି ଚାଲିଛି। ଖାଇବା ସମୟରେ ଗେମ୍ ଖେଳିବା, ରାତି 12 ପର୍ଯ୍ୟନ୍ତ ରିଲ୍ ଦେଖିବା, ରିଲ୍ ବନେଇବା ଦ୍ୱାରା ପିଲାମାନଙ୍କର ପାଠ ପଢ଼ିବା ସମୟ କମିବାରେ ଲାଗିଛି। ଏହାଦ୍ୱାରା ସେମାନଙ୍କର ଭବିଷ୍ୟତ ଅନ୍ଧକାରର ଗର୍ତ୍ତ ଆଡ଼କୁ ଠେଲି ହେଇଯାଉଛି। ସେହିପରି ଘରର ବଡ଼ମାନେ ମଧ୍ୟ ମୋବାଇଲରେ ସମୟ

ଦ୍ୱାରା ଅନ୍ୟମାନଙ୍କ ପ୍ରତି ଦାୟିତ୍ୱ, କର୍ତ୍ତବ୍ୟବୋଧ ଏବଂ ସ୍ନେହ କମିବାରେ ଲାଗିଛି। କିନ୍ତୁ ଏଥିରେ ପିଲାମାନଙ୍କୁ କିମ୍ବା ଅନ୍ୟମାନଙ୍କୁ ଦୋଷ ଦେବା ଉଚିତ ନୁହେଁ। ମୋବାଇଲ ଆମର ସାଥୀ ବି ହୋଇପାରିବ। ପିଲାମାନଙ୍କ ପାଇଁ ବିକଳ୍ପ ସୃଷ୍ଟି କରିବା ଘରର ବଡ଼ ଲୋକମାନଙ୍କ ଦାୟିତ୍ୱ। କର୍ମମୟ ଜୀବନରୁ କିଛି ସମୟ ବାହାର କରି ପରିବାରର ସଦସ୍ୟମାନଙ୍କ ସହ ବିତେଇବା। ଘରେ ନୋ ମୋବାଇଲ ଜୋନ୍ ତିଆରି କରିବା। ଖାଇବା ଟେବୁଲ, ପଢିବା ରୁମ୍, ଶୋଇବା ସ୍ଥାନ ମୋବାଇଲ ଠୁ ଦୂରେଇ ରଖିବା। ଫ୍ୟାମିଲି ଟାଇମ୍କୁ ଫିକ୍ସ କରିବା। ପ୍ରତିଦିନ କିଛି ଗୁଣାତ୍ମକ ସମୟ ମୋବାଇଲ ଠୁ ଦୂରେଇ ନିଜ ପରିବାର ସହିତ ବିତେଇବା। ପ୍ରଥମେ ଘରର ବଡ଼ ଲୋକମାନେ ଏହା କରିବା ଦ୍ୱାରା ଧୀରେ ଧୀରେ ଛୋଟମାନେ ମଧ୍ୟ ତାହା ଶିଖିବେ। ସ୍କ୍ରିନ୍ ଟାଇମ୍ ସେଟ୍ କରିବା। ପିଲାମାନଙ୍କ ମଧ୍ୟରେ ଖେଳ, କଳା, ପୁସ୍ତକ ପଠନ, ବୃକ୍ଷରୋପଣ, ସଙ୍ଗୀତ, ନୃତ୍ୟ ଇତ୍ୟାଦି ଅଭ୍ୟାସର ଡେଭଲପ କରିବା। ପିଲାମାନେ ନିଜ ମନପସନ୍ଦ କାର୍ଯ୍ୟରେ ବ୍ୟସ୍ତ ରହିଲେ ଧୀରେ ଧୀରେ ମୋବାଇଲକୁ ଭୁଲିଯିବେ ଏବଂ ମୋବାଇଲକୁ ସାଥୀ ଭାବରେ ବ୍ୟବହାର କରିବେ। ମୋବାଇଲ ଏକ ଭଲ ସାଥୀ। ଏହାଦ୍ୱାରା ଆମେ ନିଜକୁ ବାହାର ଦୁନିଆ ସହିତ ଯୋଡି ପାରିବା। ମୋବାଇଲକୁ ସାଥୀ କରନ୍ତୁ, ମାଲିକ ନୁହେଁ। ଆଜିଠାରୁ ସଂକଳ୍ପ ନିଅନ୍ତୁ ନିଜ ପାଇଁ, ନିଜ ପରିବାର ପାଇଁ ଏବଂ ସମାଜ ପାଇଁ। କାରଣ ଜୀବନ ବଡ଼, ସ୍କ୍ରିନ୍ ଛୋଟ। ମୋବାଇଲ ଠାରୁ ବାହାରକୁ ବାହାରନ୍ତୁ, ଜୀବନକୁ।

0: ଆଗକାଳରେ ତ୍ରିକାଳଦର୍ଶୀ ମୁନି ଋଷିମାନେ ଧ୍ୟାନ ବଳରେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜାଣିପାରୁଥିଲେ। ଆଜି ଆଗ ଭଳି ତ୍ରିକାଳଦ୍ରଷ୍ଟାମାନେ ନାହାନ୍ତି, କିନ୍ତୁ ଆଧୁନିକ ବିଜ୍ଞାନର ଦାନ ମୋବାଇଲ ମାଧ୍ୟମରେ ଅତୀତ ବର୍ତ୍ତମାନ ବିଷୟରେ ସମସ୍ତ ସୂଚନା ମୁହୂର୍ତ୍ତକ ମଧ୍ୟରେ ମିଳିଯାଉଛି।
1: ଘରେ ବସି ବିଶ୍ୱର ସୁଦୂରତମ ପ୍ରାନ୍ତରେ କ'ଣ ଘଟୁଛି କି ଘଟିଛି ତାହା ନିମିଷକରେ ଆମେ ଜାଣିପାରୁଛେ। ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ ସବୁକିଛି ଯୋଗାଇ ଦେଉଛି ମୋବାଇଲ। ଆଜି ମୋବାଇଲରେ ଆମେ ଏତେ ଅଭ୍ୟସ୍ତ ଯେ ଏହାକୁ ବାଦ ଦେଇ ଆମେ ବଞ୍ଚିବା ଯେମିତି କଷ୍ଟକର।
0: ପରିବାର ଭିତରେ ବି ଲାଗୁଛି ଆମେ ସଙ୍ଗହୀନ, ସାଙ୍ଗସାଥି ବନ୍ଧୁ ବାନ୍ଧବଙ୍କଠାରୁ ଧୀରେ ଧୀରେ ଦୂରେଇ ଯାଇ ନିସଙ୍ଗ ଜୀବନର ସାଥୀ ପାଲଟିଛି ମୋବାଇଲ।
2: ମୁଁ ସୁରେଶ କୁମାର ମଲ୍ଲିକ, ଗ୍ରାମ ଖମିଙ୍ଗା, ଜିଲ୍ଲା ଯାଜପୁର। ମାନବ ଜୀବନରେ ଯେପରି ଖାଦ୍ୟ, ବସ୍ତ୍ର, ପାନୀୟ ଓ ବାସଗୃହ ଅତ୍ୟାବଶ୍ୟକ, ଠିକ୍ ସେହିପରି ଆଜିର ଏ ମଡର୍ଣ୍ଣ ଯୁଗରେ ମୋବାଇଲ ଫୋନ୍ ଅତ୍ୟନ୍ତ ଅପରିହାର୍ଯ୍ୟ। ଅଧୁନା ମୋବାଇଲ ଫୋନ୍ ଯେତିକି ଉପକାରୀ ସେତିକି ଉପାଦେୟ ମଧ୍ୟ। ଏହା ନିଜର ଛାଇ ପରି ଲାଗି ରହିଥାଏ, କାରଣ ପ୍ରତିଟି ମୁହୂର୍ତ୍ତରେ ଆମର ମୋବାଇଲ ଫୋନ୍ଟିଏ ଦରକାର। ଯେହେତୁ ଏହାର ନାନାବିଧ ଉପକାରିତା ରହିଛି, କ୍ଷଣକ ମଧ୍ୟରେ ଆମେ ସାରା ବିଶ୍ୱର ଖବର ଜାଣିପାରୁଛେ, ତ ଯେତେ ଦୂରରେ ଥିଲେ ବି ଆମେ ବାର୍ତ୍ତାଳାପ କରିପାରୁଛେ। ଗୁଗୁଲ ସର୍ଚ୍ଚ କରି ନାନାଦି ତଥ୍ୟ ସଂଗ୍ରହ କରିପାରୁଛେ। ଡିକ୍ସିନାରୀଠାରୁ ପୁସ୍ତକ, ସମାଚାର, ସ୍ଥାନ ନିରୂପଣ, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ଗଣକ ଯନ୍ତ୍ର ଆଦି ଯାହା ଆମର ଅତ୍ୟାବଶ୍ୟକ, ଯାହା ଦରକାର, ତାହା ଆମେ ତତ୍କାଳ ପାଇପାରୁଛେ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ତଥ୍ୟ ଏଥିରେ ଉପଲବ୍ଧ ଥିଲେ ମଧ୍ୟ ଆମେ ଆବଶ୍ୟକତା ପୂରଣ ପରେ ଅଧିକ ଜାଣିବାକୁ ଚେଷ୍ଟା କରୁନା। କୋର୍ଟ କଚେରୀଠାରୁ ସରକାରୀ ଘୋଷଣା, ଅଫିସିଆଲ ମେସେଜ, ପାଣିପାଗ ସୂଚନା, ବନ୍ୟା ବାତ୍ୟା ଆଦି ସମ୍ପର୍କରେ ସହଜ ଓ ସ୍ୱଳ୍ପ ସମୟ ମଧ୍ୟରେ ପାଇପାରୁଛେ। ଏପରିକି କହିବାକୁ ଗଲେ ଶଯ୍ୟା ତ୍ୟାଗଠାରୁ ଶଯ୍ୟାଶାଇ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ଆମେ ତା ସହିତ ବିତାଇଥାଉ। ମୋଟ ଉପରେ କହିବାକୁ ଗଲେ ମୋବାଇଲ ଫୋନ୍ ଆମ୍ଭମାନଙ୍କର ଗୋଟାଏ ମୁଖ୍ୟ ଅଙ୍ଗ ପାଲଟିଯାଇଛି। ହେଲେ ଏହାର ଉପକାରିତା ଯେତିକି, ଅପକାରିତା ମଧ୍ୟ ସେତିକି। ଅନ୍ୟ ଦୃଷ୍ଟିରେ ଦେଖିଲେ ଏହା ଏକ ଜଷ୍ଟି ସଦୃଶ, କାରଣ ଜଷ୍ଟିକୁ ଆମେ ଯେପରି ବ୍ୟବହାର କରନ୍ତି ସେ ଆମକୁ ସେପରି ଫଳ ଦେଇଥାଏ। ଯେପରିକି ଜଷ୍ଟି ଅସହାୟକୁ ସହାୟ ହୋଇଥାଏ, ଅନ୍ଧର ଲଉଡ଼ି ହୋଇଥାଏ, ଆଉ ଯୁଦ୍ଧ ପାଇଁ ଅସ୍ତ୍ର ବି ପାଲଟିଯାଏ। ଏଣୁ ଏହାକୁ ଉତ୍ତମ କାର୍ଯ୍ୟରେ ଲଗାଇ ପାରିଲେ ଆପଣଙ୍କର ତଥା ସମାଜର ମଙ୍ଗଳ ହୋଇଥାଏ।

0: ଗାଳ୍ପିକ ମନୋଜ ଦାସ ତାଙ୍କ ଗଳ୍ପରେ ଲେଖିଥିଲେ, ମଣିଷ ଯାହାକୁ ଅତି ଭଲ ପାଏ ଶେଷରେ ତାହାର ହିଁ ଦାସ ହୋଇଯାଏ। ଆଜି ସେହି ଅତି ଭଲ ପାଇବା ଜିନିଷଟି ହେଉଛି ମୋବାଇଲ।
1: ଏତେ ବଡ଼ ଦୁନିଆକୁ ଅତି ନିକଟ କରିଦେଉଛି ତ, ଆଉ କେତେବେଳେ ଅତି ନିକଟରେ ଥିବା ସମସ୍ତଙ୍କୁ କ୍ଷଣିକରେ ଦୂରେଇ ଦେଉଛି ମୋବାଇଲ।
0: ପ୍ରଥମେ ପ୍ରଥମେ ଆମେ ମୋବାଇଲକୁ ଚଲାଉଛେ, କିନ୍ତୁ ପରେ ଏମିତି ଅଭ୍ୟସ୍ତ ହୋଇଯାଉଛେ ଯେ ମୋବାଇଲ ଆମକୁ ଚଲାଉଛି।
2: ମୁଁ ହେଲି ଭାବଚନ୍ଦ୍ରିକା ଦେବୀ, ଜୟପୁର କୋରାପୁଟ। ଯେକୌଣସି ଗୋଟିଏ ଜିନିଷର ତାର ଉପଯୋଗିତାଟା ଆମ ନିଜ ଉପରେ ହିଁ ରହିଲା। ଗୋଟିଏ ଦିଆସିଲି, ଗୋଟିଏ କାଠି ଆମର ଖାଦ୍ୟର ଆବଶ୍ୟକତାଟାକୁ ଯେମିତି ଭରଣ ପୋଷଣ କରୁଛି, ସେଇ ଗୋଟିଏ ଦିଆସିଲି ବଡ ବଡ ଧ୍ୱଂସ ବି କରିଦଉଛି। ଆଉ ମୋବାଇଲ କଥା କହିବା, ଏଇ ମୋବାଇଲ ଆମ ଜୀବନର ସତରେ ଗୋଟିଏ ଅବିଚ୍ଛିନ୍ନ ଅଙ୍ଗ ହିଁ ରହିଛି, କିନ୍ତୁ ଆମରି ଉପରେ ରହିଲା ଆର ଉପଯୋଗିତା। ମା ସେ କର୍ମଜୀବୀ ହୁଅନ୍ତୁ କିମ୍ବା ଗୃହିଣୀ ହୁଅନ୍ତୁ, ଛୁଆ କାନ୍ଦୁଛି, ଦେ ମୋବାଇଲ, ବର୍ତ୍ତମାନ ପାଇଁ ତ ଚୁପ୍ ରହିବ। ସେ କାନ୍ଦର କାରଣ ଯାହା ହଉ ନା କାହିଁକି, ତାକୁ ଭୋକ ଲାଗୁ, ଶରୀର ଅସୁସ୍ଥ ଲାଗୁ, କିମ୍ବା ଅନ୍ୟ କିଛି ତାର ଆବଶ୍ୟକତା ପାଇଁ ସେ କାନ୍ଦୁଥାଉ, ମୋବାଇଲ ଧରେଇ ଦିଅ, ବାସ୍ ସେ ଚୁପ୍, ମୁଁ ମୋର ଆରାମରେ କାମ କରିବି। ତାପରେ ଛୁଆର ଯେତେବେଳେ କି ଆବଶ୍ୟକତା ରହିବ ପାଠ ପଢିବା ପାଇଁ, ସେଇ ମୋବାଇଲଟା ନେଇକି ସେ ପାଠ ପଢି ପାରିବ, କିନ୍ତୁ ସେଇ ମୋବାଇଲରୁ ପାଠ ପଢିବା ବାହାନରେ ଅନାବଶ୍ୟକ ଖେଳ ମଧ୍ୟ ଖେଳିପାରିଲା, ଅନାବଶ୍ୟକ ଭିଡିଓ ମଧ୍ୟ ଦେଖିପାରିଲା। ଗୁଡାଏ ଅଛି ଆମର ସୋସିଆଲ ମିଡିଆ ଯୋଉଥିରୁ କି ସେ ଅନୁପଯୋଗୀ ଜିନିଷ ମଧ୍ୟ ଦେଖିକି ନିଜର ଚରିତ୍ର ଗଠନରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏଇଟା ସ୍ୱତଃପ୍ରବୃତ କଥା। ଯୋଉ ମୋବାଇଲକୁ ଗୋଟେ ଗୃହିଣୀକୁ ସୁଗୃହିଣୀ ହିସାବରେ ଗଢି ତୋଳେ, ତାର ଆଚାର ବ୍ୟବହାରରୁ ଆରମ୍ଭ କରି ରୋଷେଇ ବାସରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ତାକୁ ସୁଗୃହିଣୀ ହିସାବରେ ଗଢି ତୋଳେ, ସେଇ ମୋବାଇଲର ଅନୁପଯୋଗିତା କଣ ତା ଜୀବନକୁ ଧ୍ୱଂସ କରି ଦେଖୁନି? ଏଇ ମୋବାଇଲ ଆମ ଜୀବନର ବ୍ୟବହାର କରିବାର ଦାୟିତ୍ୱଟା ଆମରି ଉପରେ ରହିଛି। ଏଇ ମୋବାଇଲକୁ ନେଇକିନା ଇଣ୍ଟରନେଟରୁ ଗୁଡାଏ ଉପଯୋଗୀ ଜିନିଷ ବାହାର କରିପାରୁଛି, ଶିଖିପାରୁଛି, ନିଜ ଜୀବନର ଉପଯୋଗ କରିପାରୁଛି, ଯେକୌଣସି କାମକୁ ସଫଳ କରିପାରୁଛି। ଏତିକି ଆମେ ମନେ ରଖିବା, ପ୍ରତ୍ୟେକ ମଣିଷ ପ୍ରତ୍ୟେକ ସମୟ ପ୍ରତ୍ୟେକ ସ୍ଥାନ ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ ଜିନିଷ ପ୍ରତ୍ୟେକ ଅବସ୍ଥାନ ସବୁଥିରେ ନକାରାତ୍ମକ ଜିନିଷ ଅଛି, ସକାରାତ୍ମକ ଜିନିଷ ଅଛି। ଆମ ଉପରେ ରହିଲା ନକାରାତ୍ମକ ଜିନିଷକୁ ଦୂରେଇ ଦେବା, ସକାରାତ୍ମକ ଜିନିଷକୁ ଗ୍ରହଣ କରିବା। ମା ଗୋଟେ ଯେତେବେଳେ ପିଲାଟା କାନ୍ଦୁଛି, ଚଟକି ତାକୁ ମୋବାଇଲ ଧରାନ୍ତୁ ନାହିଁ, ମୋବାଇଲ ଧରିକି ଖାଇବା ବ୍ୟବସ୍ଥା କରାନ୍ତୁ ନାହିଁ, ତାର ଶାରୀରିକ ମାନସିକ ଦୁଇଟା ଯାକ ଉପରେ ନିଶ୍ଚିତ ଭାବରେ ଖରାପ ଆଡକୁ ତାକୁ ନେଉଛି, ଆଖି ଉପରେ ପ୍ରେସର ପଡୁଛି, ମସ୍ତିଷ୍କକୁ ଧ୍ୱଂସ କରୁଛି। ସେ ରେଟ ଯେତେବେଳେ ତାର ଛୋଟ ଛୋଟ ଆଙ୍ଗୁଳିରେ ସେ ଯେତେବେଳେ ସ୍କ୍ରୋଲ କରୁଛି, ସେ ରେଟ ଛୋଟ ଆଙ୍ଗୁଳିରେ ତା ଶରୀରକୁ ଯାଉଛି, ତା ଚର୍ମକୁ ଯାଉଛି, ତାର ହୃଦୟକୁ ଯାଉଛି, ଆମର ଶାରୀରିକ ମାନସିକ ଭୌତିକ ପ୍ରତ୍ୟେକ ଦିଗରେ ତାକୁ ଧ୍ୱଂସାଭିମୁଖ କରୁଛି। ତାର ଆବଶ୍ୟକତା କଣ ବୁଝନ୍ତୁ। ମା ହେବା ଏତେ ସହଜ ନୁହଁ, ଆପଣ କର୍ମଜୀବୀ ହୁଅନ୍ତୁ କିମ୍ବା ହୋମ୍ ମେକର ହୁଅନ୍ତୁ, ଯାହା ହୁଅନ୍ତୁ ନାହିଁ କାହିଁକି, ଛୁଆ କାନ୍ଦୁଛି, ତାର କାନ୍ଦିବା କାରଣ ବୁଝନ୍ତୁ, ତାକୁ ଦୂର କରନ୍ତୁ। କେତେ ଜାଗାରେ ଆମକୁ ରୂଢ଼ ହେବାକୁ ପଡିବ, ଆପଣ ନାନାବାୟା ଗୀତ ଗାଇକି ତାକୁ ଶୋଉ ନାହାନ୍ତି, ଛୋଟ ଛୋଟ ଗଳ୍ପ କହିକି ଶୋଉ ନାହାନ୍ତି, ତା ସହିତ ଖେଳୁନାହାନ୍ତି, ଶାରୀରିକ ଏକ୍ସରସାଇଜ କରୁନାହାନ୍ତି, ନିଜେ ଖେଳନ୍ତୁ। ଆମର କେତେ ପାରମ୍ପରିକ ଖେଳ ଅଛି, ଖପରା ଡିଆଁ ଅଛି, ଧାଡ଼ି ଧୁକୁଡ଼ି ଅଛି, ବାଘ ଛେଳି ଅଛି, ତାକୁ ସମୟ ଦିଅନ୍ତୁ। ଆପଣ ଗୋଟେ ମୋବାଇଲ ଗୋଟେ ଧରିକି ବସି ପଡ଼ିବେ, ଛୁଆଟାକୁ ଗୋଟେ ମୋବାଇଲ ଧରିକି ବସି ପଡ଼ିବେ, ମାନେ ଆମ ଦେଶ ଧ୍ୱଂସ ଅଭିମୁଖ ଯାଉନି, ଚିନ୍ତା କଲେ ଦେଖି।

0: ଆଜି ମୋବାଇଲ ଫୋନ୍ ସାରା ବିଶ୍ୱକୁ ଯୋଡ଼ିପାରିଛି, ସମସ୍ତଙ୍କୁ ଅନ୍ଲାଇନ୍ ଦୁନିଆ ସହ ଅଭ୍ୟସ୍ତ କରିଦେଇଛି, କିନ୍ତୁ ସିଧାସଳଖ ଭାବର ଆଦାନ ପ୍ରଦାନ ଏବଂ ସାମାଜିକ ସମ୍ପର୍କ ହ୍ରାସ ପାଇଛି। ମୋବାଇଲ ପ୍ରତି ଆସକ୍ତି ଆଜିର ସମୟରେ ଏକ ବଡ଼ ସମସ୍ୟା ଭାବରେ ଦେଖାଯାଇଛି।
1: ଜୀବନରେ ସନ୍ତୁଳନ ହିଁ ସୁଖ ଆଣିଥାଏ। ପ୍ରକୃତି ମଧ୍ୟ ଆମକୁ ଭାରସାମ୍ୟ ରଖିବା ଶିଖାଏ। ଯଦି ଆମେ ଆମର ଆଚରଣ, ଚିନ୍ତାଧାରା ଏବଂ କାର୍ଯ୍ୟରେ ଅତିକୁ ବର୍ଜନ କରି ସଂଯମତା ଆପଣେଇବା, ତେବେ ଶାନ୍ତିପୂର୍ଣ୍ଣ ଜୀବନଟିଏ ଜିଇଁପାରିବା।
2: ମୁଁ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ, ସଂଗଠନ ସମ୍ପାଦକ ଭାରତୀୟ କଳା ବିକାଶ କେନ୍ଦ୍ର ବୁର୍ଲାରୁ ଏଠାରେ କହିବାକୁ ଚାହେଁ, ଏ ବିରାଟ ଜ୍ଞାନର ଯୁଗ ବା ବିଜ୍ଞାନର ଯୁଗରେ ମୋବାଇଲର ଆବଶ୍ୟକତା ତ ଅଛି, କିନ୍ତୁ ଅତିମାତ୍ରାରେ ନୁହେଁ, ଅତି ସର୍ବତ୍ର ବର୍ଜ୍ୟତ। ଏହି ନ୍ୟାୟରେ ଆମକୁ ଏ ମୋବାଇଲର ମାୟାଜାଲରୁ ଓହରିବାକୁ ପଡ଼ିବ, ମୋବାଇଲ ପ୍ରତି ଥିବା ଆସକ୍ତି ଓ ପ୍ରୀତିରୁ ଅପସରି ଯିବାକୁ ପଡ଼ିବ। ନଚେତ୍ ଏ ମୋବାଇଲ ବା ଏ ଭ୍ରାମ୍ୟ ଭାଷାର ଭାଷା ଧୀରେ ଧୀରେ ଆମକୁ, ଆମ ସମାଜକୁ, ଆମ ପରିବେଶକୁ ଅନ୍ଧାର ଆଡ଼କୁ ନେଇଯିବ। ପରିବାର ଭିତରେ ସମସ୍ତେ ଏକାଠି ବସି ଭୋଜନ କରିବା, ସେ ଯୌଥ ପରିବାର କାହିଁ କାହିଁ ସେ ଯୌଥ ପରିବାର ଯୋଉଠି ସମସ୍ତେ ସନ୍ଧ୍ୟାରେ ବସି ଭୋଜନ କରିବା ଆମେ ଆଉ ଦେଖୁଛେ, ଆଉ ସେ ପାଣୁ ମାଷ୍ଟରଙ୍କ ବେତବାଡ଼ି କାହିଁ। ଆଜିକାର ପିଲାମାନଙ୍କର ପଠନ ଲିଖନ ବ୍ୟବସ୍ଥା ଯେମିତି ସ୍ତବ୍ଧ ହେଇଯାଇଛି, ଆଉ ସକାଳ ସଞ୍ଜର ସେ ବାୟା ଚଢ଼େଇର ଅନ୍ୟାନ୍ୟ ଚଢ଼େଇଙ୍କର କିଚିରି ମିଚିରି ରାବ ଆମେ କଣ ଶୁଣୁଛେ। କ୍ରମେ କ୍ରମେ ଆମେ ଏକ ସିକ୍ତ ତିକ୍ତ ଅନୁଭୂତି ସହ ଏକ ଅକାଳ ସୁଷୁପ୍ତି କବଳରେ ଯେ ଆସି ପହଞ୍ଚି ଯାଇଛୁ, ଏହା ନିଶ୍ଚିତ। ଆଜିକାର ସମୟର ଆହ୍ୱାନ ଏବଂ ବିଚାର କରିବାର ବେଳ, ହୃଦୟ ଏବଂ ହାତର ଦୂରତା ବେଶୀ ଦୂର ନୁହେଁ, ପାଖାପାଖି। ତେବେ ହୃଦୟରେ ଥିବା ଚିଜ ହାତକୁ ଆସିପାରେ ନାହିଁ, ନା ହାତରେ ଥିବା ଚିଜ ହୃଦୟକୁ ପହଞ୍ଚି ପାରେ ନାହିଁ। ଆସନ୍ତୁ ହୃଦୟର କଥାକୁ ଆଦରି ଆଗକୁ ବଢ଼ିବା ଏବଂ ଏ ଅଛଣ୍ଡା ଗଣିତକୁ ସମର୍ପଣ ଭାବରେ ସଂଶୋଧନ କରି ନିଜେ ନିଜକୁ ପରଖିବା। ଶେଷରେ ମୋର ଗୋଟିଏ ଛୋଟିଆ ପଙ୍କ୍ତି ସହ ମୋ କଥାକୁ ବିରାମ ଦେବି। ତୁମେ ହିଁ ସମସ୍ୟା, ତୁମେ ହିଁ ସମାଧାନ, ତୁମେ ପ୍ରଭୁ ସଂଶୋଧନ, ତୁମେ ହିଁ ବିକାଶ, ତୁମେ ହିଁ ବିନାଶ, ତୁମେ ପୁଣି ବ୍ରହ୍ମ ଜ୍ଞାନ,

0: ବୃତ୍ତିଗତ ଶିକ୍ଷାରେ ପାଠ ପଢ଼ୁଥିବା ପିଲାମାନେ ମୋବାଇଲର ଭରପୁର ଫାଇଦା ନେବା କଥା। ଯଦି ସେମାନେ ମୋବାଇଲ ସହିତ ବନ୍ଧୁତା କରିବେ ତେବେ ନିଜ କ୍ୟାରିୟରକୁ ନୂଆ ମୋଡ଼ ଦେଇପାରିବେ। ହେଲେ ଅଧିକାଂଶ ପିଲା ମୋବାଇଲରେ ପାଠ ଏବଂ କ୍ୟାରିୟରରେ ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ କଥାରେ ବ୍ୟସ୍ତ, ସବୁ ସମୟରେ ଅନ୍ଲାଇନ୍ ରହିବା ସହ ଚାଟିଂ ଅନ୍ଲାଇନ୍ ଗେମ୍ସରେ ସମୟ ନଷ୍ଟ କରୁଛନ୍ତି।
1: ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଦୁନିଆ ଏବଂ ପ୍ରକୃତ ଦୁନିଆ ମଧ୍ୟରେ କିପରି ଏକ ସନ୍ତୁଳନ ବଜାୟ ରଖିପାରିବେ ସେ ବିଷୟରେ ଶିକ୍ଷା ଦେଲେ ସେମାନେ ଫୋନ୍ ବ୍ୟବହାର କରି ନିଜର ଦକ୍ଷତାର ସଠିକ୍ ଉପଯୋଗ କରିପାରିବେ।
0: ତେବେ ଜଣେ ଛାତ୍ରୀ ମୋବାଇଲର ବ୍ୟବହାର ସମ୍ପର୍କରେ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା।
2: ମୋ ନାଁ ମାନସରାଣୀ ମହାନ୍ତି, ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସ୍ନାତକ ପ୍ରାଣୀ ବିଜ୍ଞାନ ବିଭାଗର ଜଣେ ଛାତ୍ରୀ। ତେବେ ସମ୍ପୂର୍ଣ୍ଣ ଭାବରେ କହିବି, ମୋ ମତରେ ମୋବାଇଲ ହେଉଛି ସାଥୀ। ଆଜିର ଯୁବପିଢ଼ି ପାଇଁ ମୋବାଇଲ କେବଳ ଏକ ଯନ୍ତ୍ର ନୁହେଁ, ବରଂ ଜୀବନର ଏକ ଆବଶ୍ୟକ ସାଥୀ। ବର୍ତ୍ତମାନର ଡିଜିଟାଲ ଯୁଗରେ ଯୁବମାନେ ଶିକ୍ଷା, ଜ୍ଞାନ, ଯୋଗାଯୋଗ ଓ କୌଶଳ ବିକାଶ ପାଇଁ ମୋବାଇଲ ଉପରେ ବହୁତ ଭାବରେ ନିର୍ଭର କରୁଛନ୍ତି। ପୂର୍ବରୁ ଜ୍ଞାନ ପାଇବା ପାଇଁ ଲାଇବ୍ରେରୀ ଘୂରିବାକୁ ପଡୁଥିଲା, କିନ୍ତୁ ଆଜି ମୋବାଇଲ ଦ୍ୱାରା କେବଳ କିଛି ସେକେଣ୍ଡରେ ଆମକୁ ବହୁତ ସାରା ସୂଚନା ମିଳିଯାଉଛି। ଆମେ ଅନଲାଇନ୍ କ୍ଲାସ, ଇ ବୁକ୍, ଶିକ୍ଷାମୂଳକ ଭିଡିଓ, ବିଭିନ୍ନ ଆପ୍ ଦ୍ୱାରା ନୂତନ ନୂତନ କଥା ଶିଖୁଛନ୍ତି। ମୁଁ କିଛିଟା ଉଦାହରଣ ଦେବା ପାଇଁ ଚାହିଁବି। ଯୋଉ ଆମର ଏନ୍ସିଆର୍ଟି ଯୋଉ ସଂସ୍ଥା ଚାଲିଛି କିମ୍ବା ସିବିଏସ୍ଇ ପ୍ୟାଟର୍ନର ଯୋଉ ଇ ବୁକ୍ ଗୁଡାକ ରହିଛି, ସେଇ ବୁକ୍ ଗୁଡାକ ଆମେ ଯେକୌଣସି ମାଧ୍ୟମରେ ଯୋଉଠି ଥିଲେ ଆମକୁ ସାଥିରେ ଯଦି ଆମ ପାଖରେ ବହି ନାହିଁ ତେବେ ଆମେ ମୋବାଇଲ ଦ୍ୱାରା ଆପ୍ ଜରିଆରେ ଆମେ ସେ ବୁକ୍ର PDF ପାଇପାରୁଛନ୍ତି। PDF ଜରିଆରେ ଆମେ କ୍ଷଣକ ସମୟ ମଧ୍ୟରେ ବହୁତ ସାରା ଇନଫର୍ମେସନ୍ କଲେକ୍ଟ କରିପାରୁଛନ୍ତି। ଏହା ତାଙ୍କ ଜ୍ଞାନ ଓ କୌଶଳକୁ ବଢାଇବାରେ ବହୁତ ଭାବରେ ସାହାଯ୍ୟ କରୁଛି। ଆଜି ଅନେକ ଯୁବକ ଯୁବତୀ ମୋବାଇଲ ଦ୍ୱାରା ଅନଲାଇନ୍ ବ୍ୟବସାୟ, ଫ୍ରିଲାନ୍ସିଂ ଓ ଡିଜିଟାଲ କାମ କରି ଆତ୍ମନିର୍ଭର ହେଉଛନ୍ତି। ମୁଁ ଯଦି କିଛି କୋଭିଡ ସମୟର କଥା ମନେ ପକାଇବା ଚାହିଁବି, କୋଭିଡ ସମୟରେ ଯେତେବେଳେ ଆମେ ଅଫଲାଇନ୍ କ୍ଲାସେସ୍ ନେଇପାରୁନଥିଲେ, ଅଫଲାଇନ୍

ବିଦ୍ୟାଳୟକୁ ଯାଇପାରୁନଥିଲେ କିମ୍ବା ଅଫଲାଇନ୍ ମାଧ୍ୟମରେ ଆମେ କୌଣସି ବ୍ୟବସାୟ ଜନିତ କାର୍ଯ୍ୟ କରିପାରୁନଥିଲେ, ସେହି ସମୟରେ ହିଁ ଇଣ୍ଟରନେଟ୍ ଏକ ମାଧ୍ୟମ ସାଜିଥିଲା। ଅନଲାଇନ୍ ଶିକ୍ଷା କଥା ହେଉ କିମ୍ବା ୱାର୍କ ଫ୍ରମ୍ ହୋମ୍ କଥା ହେଉ, ଲକଡାଉନ୍ ସମୟରେ ଲୋକ ଘରେ ରହି ରୋଜଗାରର ଏକ ମାଧ୍ୟମ ପାଇଥିଲେ। ନିଶ୍ଚିତ ଭାବରେ ମୋବାଇଲ ଆମ ପାଇଁ ଏକ ସାଥୀ, କେବଳ ଶିକ୍ଷା କିମ୍ବା କାମ ନୁହେଁ, ମୋବାଇଲ ଯୁବମାନଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ସାଜିଛି, ସୃଜନଶୀଳତାର ମାଧ୍ୟମ ମଧ୍ୟ ହୋଇପାରିଛି। ଆଜିକାଲି ଯୋଉ କଣ୍ଟେଣ୍ଟ କ୍ରିଏସନରେ ବହୁତ ଯୁବକ ଯୁବତୀ ନିବେଶ କରୁଛନ୍ତି, ଯାହା ମାଧ୍ୟମରେ ସେମାନେ ରୋଜଗାରକ୍ଷମ ହେଇପାରିଛନ୍ତି, ଅନଲାଇନ୍ ପ୍ଲାଟଫର୍ମ ୟୁଜ୍ କରିପାରୁଛନ୍ତି। ଆମେ କେବଳ ଅନଲାଇନ୍ରେ ଯେ ଶିକ୍ଷା ଗ୍ରହଣ କରୁଛନ୍ତି ତାହା ନୁହଁ, ସେ ନାଚ ଗୀତ ଆକ୍ଟିଂ ଠାରୁ ଆରମ୍ଭ କରି ସେ ଜର୍ନାଲ କଥା ହେଉ କିମ୍ବା ଆର୍ଟ ଆଣ୍ଡ କ୍ରାଫ୍ଟ କଥା ହେଉ, ନାଚ ଗୀତର କଥା ହେଉ କିମ୍ବା ଅନଲାଇନ୍ ଏଣ୍ଟରପ୍ରେନରସିପ୍ ହେଉ, ବିଭିନ୍ନ କ୍ଷେତ୍ରରେ ଆମେ ଅନଲାଇନ୍ ଶିକ୍ଷା ଗ୍ରହଣ କରିପାରୁଛୁ। ବିଭିନ୍ନ ଆପ୍ ଆପ୍ଲିକେସନ୍ ଦ୍ୱାରା ଆମେ ବହୁତ କିଛି ତଥ୍ୟ ମଧ୍ୟ ପାଇପାରୁଛୁ। ତେବେ ନିଶ୍ଚିତ ଭାବରେ ମୋବାଇଲ ଆମ ପାଇଁ ଏକ ସାଥୀ, କିନ୍ତୁ ଯେପରି ଭାବରେ ଗୋଟେ କଥା ଅଛି ନା, କି ଯେପର୍ଯ୍ୟନ୍ତ ଆମେ ନିଜେ ବ୍ୟବହାର କରୁନା ସେପର୍ଯ୍ୟନ୍ତ ତମେ ଜାଣିପାରିବନି। ତେବେ ମୋ ନିଜ କଥା କହିବା ପାଇଁ ଚାହିଁବି, ଯେତେବେଳେ ମୁଁ +2ରେ ପଢୁଥିଲି, ମୁଁ +2ରେ କୌଣସି ଅଫଲାଇନ୍ କୋଚିଂ ସେଣ୍ଟର ଜଏନ୍ କରିନଥିଲି, ମୁଁ ହିଁ ମୋବାଇଲରୁ ହିଁ ପଢୁଥିଲି, ୟୁଟ୍ୟୁବରେ ବହୁତ ସାରା ଚ୍ୟାନେଲସରୁ ପଢୁଥିଲି ଏବଂ ବହୁତ ଭଲ ମାର୍କ ମଧ୍ୟ ରହିଥିଲା। କେବଳ ଏହା ନୁହଁ କି ଅଫଲାଇନ୍ରେ ଆମେ ଡିପେଣ୍ଡେଣ୍ଟ ହେଇପାରିବା, ଆମେ ଅନଲାଇନ୍ରେ ମଧ୍ୟ ବହୁତ ରିସର୍ଚ୍ଚ ପାଇପାରିବା। ସେ IAS କଥା ହେଉ, OAS କଥା ହେଉ, ବିଭିନ୍ନ ଯୋଉ କମ୍ପିଟେଟିଭ SSC ଏକ୍ସାମ୍ସ ଗୁଡାକ ବି ହେଉଛି, ଲୋକ ଘରେ ବସି ଅନଲାଇନ୍ କୋଚିଂ ନେଇପାରୁଛନ୍ତି, ଅନଲାଇନ୍ ସବୁକିଛି ଜାଣିପାରୁଛନ୍ତି। କିନ୍ତୁ କଥାରେ ଅଛି କି ରାମଙ୍କ ହାତରେ ବାଣ ଧରାଇବା ଏବଂ ରାବଣଙ୍କ ହାତରେ ବାଣ ଧରାଇବା ଯେପରି ଦୁଇଟା ଅଲଗା ଜିନିଷ, ଠିକ ସେହିପରି କିଏ କିପରି ଭାବରେ ତାକୁ ୟୁଜ୍ କରୁଛନ୍ତି ତାହା ଲୋକଙ୍କ ଉପରେ ନିର୍ଭର କରେ। ଠିକ ସେହିପରି ଗୋଟେ ମୋବାଇଲକୁ ଆମେ ସାଥୀ ଭାବରେ ବ୍ୟବହାର କରୁଛନ୍ତି ନା ଆସକ୍ତି ଭାବରେ ବ୍ୟବହାର କରୁଛନ୍ତି ତାହା ଆମ ଉପରେ ନିର୍ଭର କରେ, ଏବଂ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ନିଶ୍ଚିତ ଭାବରେ ଆମ ପାଇଁ ଏକ ଆସକ୍ତିର ସୂଚକ। ଯଦି ଆମେ ମୋବାଇଲକୁ ଠିକ ଭାବରେ ବ୍ୟବହାର କରିବା ତାହେଲେ ନିଶ୍ଚିତ ଭାବରେ ଏହା ଏକ ଉପଯୋଗୀ ତଥା ତଥ୍ୟମୂଳକ ଜିନିଷ ଭାବରେ ଆମ ଜୀବନରେ ସେ ଅଂଶଗ୍ରହଣ କରିପାରିବ। କିନ୍ତୁ ଯଦି ଆମେ ମୋବାଇଲର ବ୍ୟବହାର ଦୁରୁପଯୋଗ ମାଧ୍ୟମରେ କରିବା ତେବେ ନିଶ୍ଚିତ ଭାବରେ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆମ ପାଇଁ ଏକ ଅଭିଶାପ ସାଜିବ, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋବାଇଲ ଆମ ପାଇଁ ସାଥୀ ସାଜିଛି ସତ, ଯାହାଦ୍ୱାରା ଆମେ ଗୋଟିଏ ମିନିଟରେ ବହୁତ ସାରା ତଥ୍ୟ ପାଇପାରୁଛନ୍ତି, ଯାହାକି ଆମକୁ ବହିରେ ଆମେ ଗୋଟେ ଶବ୍ଦ ଦ୍ୱାରା ଆମକୁ ବହୁତ ଇନଫର୍ମେସନ ମିଳିଯାଉଥିଲା, କିନ୍ତୁ ଆମକୁ ବହୁତ ସମୟ ଲାଗୁଥିଲା ଖୋଜିବା ପାଇଁ, ଆମେ ବହୁତ ଜିନିଷ ଜାଣିପାରୁଥିଲେ, ଆମର ଯୋଉ ଚିନ୍ତନମୂଳକ ଶକ୍ତି ଥିଲା ତାହା ଅଧିକ ଥିଲା। କିନ୍ତୁ ମୋବାଇଲ ଆସିବା ପରେ ଆମେ ଗୋଟେ ସେକେଣ୍ଡରେ ସବୁ ପାଇପାରୁଛେ ସତ, କିନ୍ତୁ ଆମର ସେ ତଥ୍ୟମୂଳକ ଯୋଉ ଚିନ୍ତାମୂଳକ ଯୋଉ ଶକ୍ତିଟା ଥିଲା ତାହେଲେ ନିଶ୍ଚିତ ଭାବରେ କିଛି ମାତ୍ରାରେ କମିଯାଇଛି, ଏବଂ ଆମ ମାନସିକ ଯୋଉ ଚିନ୍ତନମୂଳକ ଶକ୍ତି ଥିଲା, ସୃଜନଶୀଳତା ଥିଲା, ତାହା ସୋସିଆଲ ମିଡିଆ ପର୍ସପେକ୍ଟିଭରେ ବହୁତ ଭାବରେ ବଢିଯାଇଛି। କିନ୍ତୁ ଯୋଉ ସାଂସ୍କୃତିକ ପରମ୍ପରା, ଯୋଉ ପାରମ୍ପରିକ ପ୍ରଥାରେ ଆମ ଶିକ୍ଷାଟା ଚାଲିଥିଲା, ଯୋଉ ଅନୁଭୂତିରେ ଆମେ ପଢୁଥିଲେ, ତାହା ଇଣ୍ଟରନେଟ୍ ଆସିବା ପରେ ଆମେ ମିଳିପାରୁ ନାହିଁ। କିନ୍ତୁ ଯଦି ଆମେ ବର୍ତ୍ତମାନ ମୋବାଇଲକୁ ଠିକ ଭାବରେ ବ୍ୟବହାର କରିବା, ଠିକ ଭାବରେ ତାହାର ବ୍ୟବହାର ଏବଂ ସଦୁପଯୋଗ କରିବା ତାହେଲେ ନିଶ୍ଚିତ ଭାବରେ ମୋବାଇଲ ଆମ ପାଇଁ ଏକ ସାଥୀ ଭାବରେ ଛିଡ଼ା ହେବ। ଶେଷରେ କହିବି, ଯୁବମାନଙ୍କ ହାତରେ ମୋବାଇଲ କେବଳ ଏକ ମନୋରଞ୍ଜନ ନୁହେଁ, ଏହା ତାଙ୍କ ସ୍ୱପ୍ନ ପୂରଣର ଏକ ମାଧ୍ୟମ। ତେବେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ନିଶ୍ଚିତ ଭାବରେ ଆମେ ଭଲ ଭାବରେ ସଦୁପଯୋଗରେ ଠିକ ମାର୍ଗରେ ମୋବାଇଲକୁ ୟୁଜ୍ କରିବା, ତାକୁ ଆମ ସାଥୀ ଭାବରେ ପରିଚୟ ଦେବା ନା କି ଆସକ୍ତି ଭାବରେ ପରିଚୟ ଦେବା।

0: ସମସ୍ୟା।
1: ପ୍ରକୃତରେ କହିବାକୁ ଗଲେ ମୋବାଇଲର ଉପଯୁକ୍ତ ବ୍ୟବହାର ଭଲ, କିନ୍ତୁ ଅପବ୍ୟବହାର ଦ୍ୱାରା କ୍ଷତି ମିଳିଥାଏ। ଅପବ୍ୟବହାରରୁ ବର୍ତ୍ତିବା ପାଇଁ ଦରକାର କେବଳ ନିଜ ଉପରେ ନିୟନ୍ତ୍ରଣ। କିପରି ଏବଂ କେତେ ସମୟ ବ୍ୟବହାର କଲେ ତାହା ମନ ଏବଂ ସ୍ୱାସ୍ଥ୍ୟ ପ୍ରତି ଠିକ୍ ରହିବ, ତାହା ନିର୍ଭର କରେ କେବଳ ନିଜର ମାନସିକତା ଉପରେ।
2: ଯେକୌଣସି ଜିନିଷର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ରହିଛି, ତେବେ ଏହାକୁ କେଉଁ ଭାବରେ ବ୍ୟବହାର କରିବା ତାହା ନିଜର ଦାୟିତ୍ୱ ହେବା ଉଚିତ।
1: ମାନେ ମୋବାଇଲ ଏକ ଭଲ ସାଥୀ ହୋଇପାରେ ଯଦି ଆମେ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା।
2: ତେବେ ଆଜି ତ ସମୟ ହିଁ ଆସିଲାଣି,
1: ସଂଯୋଗ ପରିସରରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା
2: ଆଉ ମୁଁ ଅନୁପମା ରାଜୁ।
1: ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ

ବୈଷ୍ଣବ ମହାରାଜୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏବେ ଆସନ୍ତୁ ଶୁଣିବା ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରତି ରବିବାର ରାତି 10ଟାରେ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ, ଏବଂ ପ୍ରତି ଶୁକ୍ରବାର ରାତି 10ଟାରେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ କିମ୍ବା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବା ପାଇଁ ଆପଣ ପୋଷ୍ଟକାର୍ଡ଼ ମାଧ୍ୟମରେ ନିଜ ନାମ ଏବଂ ଠିକଣା ଦେଇ ନିଜ ପସନ୍ଦର ଗୀତ ଏବଂ ଚଳଚ୍ଚିତ୍ରର ନାମ ଲେଖି ଡାକ ମାଧ୍ୟମରେ ପଠାଇବାକୁ ଅନୁରୋଧ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପାଇଁ ଠିକଣା ହେଲା ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଜୟପୁର, ଜିଲ୍ଲା କୋରାପୁଟ। ପିନ୍କୋଡ଼ ହେଉଛି 7640005। ସେହିପରି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ପାଇଁ ଠିକଣା ହେଲା ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଜୟପୁର, ଜିଲ୍ଲା କୋରାପୁଟ। ପିନ୍କୋଡ଼ ହେଉଛି 7640005। ଘୋଷଣାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ଆଜି ସକାଳ 8:30। ଆଜିର ଶିଳ୍ପୀମାନେ ହେଲେ ଧୀରଜ ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣାଇବୁ 8:45। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ, ନିବେଦିତା। ସକାଳ 9:00 ଶୁଣିବେ ଗୀତିଧାରା ଏବଂ 9:30 ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 11:00। ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ, ସୁଷମ ମିଶ୍ର, କ୍ରିଷ୍ଣା ପଟେଲ, ଜ୍ୟୋତ୍ସ୍ନା ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ, ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ବିଭୂତି ଭୂଷଣ ପଟ୍ଟନାୟକ। ଦିନ 11:30 ଶୁଣିବେ ବେତାର ରୂପକ ମାରାଗୁଡ଼ା, ପ୍ରଯୋଜନା କରିଛନ୍ତି କାଳିକିଙ୍କର ମିଶ୍ର, ସହଯୋଗିତା ଅଜିତ ଦାସ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର କିଛି ଝଲକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आजकल भारत के गांव-गांव में छतों का रूप बदल गया है। जहां पहले छतों पर सिर्फ पापड़ और कपड़े सूखते थे, वहां पर अब बिजली बिल जीरो हो रहे हैं। गांव-गांव में लोग सोलर पैनल लगवा रहे हैं। आप भी लगवा लीजिए। 78,000 की

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଏହି କ୍ରମରେ ଏଥର ଶିଳ୍ପୀ ହେଲେ ଧୀରଜ ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା କୁମୁଦଲତା ମହାନ୍ତିଙ୍କ ଏକ ସୁନ୍ଦର ରଚନା।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି। ଶିଳ୍ପୀଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ପ୍ରଥମ ଦେଖା ଆଲବମ୍ର ଗୋଟେ ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଲାଭ ଉଠାନ୍ତୁ ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ବାବୁଲ ସୁପ୍ରିୟଙ୍କ କଣ୍ଠରେ ନିଜାମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:00। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ପ୍ରଥମ ଗୀତଟି ଆମେ ନେଇଛୁ ମର୍ଜାୱା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ରଶ୍ମି ବିରାଗଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ତନିଷ୍କ ବାଗ୍‌ଚୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏବେ ଆସନ୍ତୁ ଶୁଣିବା ବଦଲାପୁର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅତିଫ ଅସଲମ। ଶିଳ୍ପୀଙ୍କ କଣ୍ଠରେ ଦିନେଶ ବିଜାନ ଏବଂ ପ୍ରିୟା ସରେୟାଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ସଚିନ ଜିଗର।

ତୁମ୍ବିନ୍ ଟୁ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା କରିଛନ୍ତି ମନୋଜ ମନ୍ତସିର, ସଙ୍ଗୀତରେ ସଜେଇଛନ୍ତି ଅଙ୍କିତ ତିୱାରୀ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ପଲକ ମୁଛଲ। ଶିଳ୍ପୀଙ୍କ ଜଗଳ କଣ୍ଠରେ ଶୁଣିବା ସନମଜିତ ତଲୱାରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ପଲାସ ମୁଛଲ। କଥାଚିତ୍ର ଡିସ୍କ୍ୟାଉଣ୍ଟ।

ୱାଇ ଚିଟ୍ ଇଣ୍ଡିଆ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ, ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର, ସଙ୍ଗୀତରେ ସଜାଇଛନ୍ତି ରୋଚକ କୋହଲି।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ 9:30। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଆସନ୍ତୁ ଶୁଣିବା ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଭିଜିତ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ତୁମେ ଥିଲେ ସାଥିରେ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ।

ଲଭ୍ ୟୁ ହମେସା ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବସନ୍ତ ରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସୌରିନ୍ ଭଟ୍ଟ ଏବଂ ପାମେଲା ଜୈନ୍। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ନିଜାମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର। କଥାଚିତ୍ର ରିଭେଞ୍ଜ।

ରକ୍ଷାର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ଦିବ୍ୟ ଲୋଚନ ନାୟକ, ସଙ୍ଗୀତରେ ସଜେଇଛନ୍ତି ଏସ୍ ଚନ୍ଦ୍ରକାନ୍ତ।

ତୋ ବିନା ମୋ କାହାଣୀ ଅଧା ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା।

ଲଭ୍ ବ୍ରେକଅପ୍ସ ଜିନ୍ଦଗି ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସଫାକତ ଅମାନତ ଅଲି, ସଲିମ ଅର୍ଜେଣ୍ଟ ଏବଂ ଶ୍ରୁତି ପାଠକ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତରେ ସଜେଇଛନ୍ତି ସଲିମ ସୁଲେମାନ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
5: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ ହେଲେ କନିକା କପୁର ଏବଂ ଦୀପାଂଶୁ ପଣ୍ଡିତ। ଶିଳ୍ପୀଙ୍କ ଯୁଗଳକଣ୍ଠରେ ଶୁଣିବା କୁମାରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ। କଥାଚିତ୍ର NH10।

ୟେ ଜବାନୀ ହେ ଦିୱାନୀ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ହର୍ଷଦୀପ କୌର। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ହିରୋ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରମାନ ମଲ୍ଲିକ, ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ଅମାଲ ମଲ୍ଲିକ।

ମଲାଙ୍ଗ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବେଦ ଶର୍ମା, ଗୀତ ରଚନା କରିଛନ୍ତି କୁନାଲ ବର୍ମା ଏବଂ ହର୍ଷ ଲିମ୍ବା, ସଙ୍ଗୀତରେ ସଜେଇଛନ୍ତି ବେଦ ଶର୍ମା।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ରୀନା ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ମିତ୍ରବନ୍ଧୁ ଗୁଣ୍ଠିଆ, ସଙ୍ଗୀତରେ ସଜେଇଛନ୍ତି ପ୍ରଭୁଦତ୍ତ ପ୍ରଧାନ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା, ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦିଲ୍ଲୀପ କୁମାର ପଣ୍ଡା ଏବଂ ମିନତୀ ପାଣିଗ୍ରାହୀଙ୍କ କଣ୍ଠରୁ। ଗୀତ ରଚନା ପ୍ରହଲ୍ଲାଦ ନାୟକ, ସଙ୍ଗୀତ ସଂଯୋଜନା ଅରୁଣ ସେଠ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ତଥ୍ୟ ସମ୍ମିଳିତ ରୂପକ ମାରାଗୁଡ଼ା। ରଚନା ଏବଂ ପ୍ରଯୋଜନା କରିଛନ୍ତି କାଳିକିଙ୍କର ମିଶ୍ରା।

ଭାରତୀୟ ସଭ୍ୟତା ବିଶ୍ୱର ପ୍ରାଚୀନତମ ସଭ୍ୟତାମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତୀୟ ପ୍ରାଚୀନ କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଜ୍ଞାନବିଜ୍ଞାନ, ବିଭିନ୍ନ ଧର୍ମର ଉଦ୍ଭବ ଓ ବିକାଶ ଏହାର ଭୁରି ଭୁରି ପ୍ରମାଣ ଦେଇଥାଏ। ବିଶ୍ୱର ଅନେକ ମୂର୍ଦ୍ଧନ୍ୟ ପ୍ରାଚୀନ ସଭ୍ୟତା କାଳ କରାଳ ସ୍ରୋତରେ ନିଜର ସତ୍ତା ହରାଇଛନ୍ତି, ଏହା ନିଃସନ୍ଦେହ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ସଭ୍ୟତା ତାର ମହାନ ପ୍ରାଚୀନ ପରମ୍ପରାରୁ ବିଚ୍ଛିନ୍ନ ହୋଇନାହିଁ। ଏହି ସଭ୍ୟତାର ସ୍ୱତନ୍ତ୍ରତା ତାର ଶାଶ୍ୱତ ଗତିଧାରାରୁ ପ୍ରମାଣିତ ହୋଇଥାଏ। ପ୍ରାଚୀନ ଅତୀତରେ ଭାରତୀୟ ଜୀବନଧାରା ଯେ ଉନ୍ନତ ଥିଲା, ତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ହେଲା ମହେଞ୍ଜୋଦାରୋ ଓ ହରପ୍ପାରେ ଆବିଷ୍କୃତ ନଗର ସଭ୍ୟତା। ପରେ ପରେ କୌଣସି ସ୍ଥାନରେ କିଛି ଯଥାର୍ଥ ସୂଚନା ପାଇଲେ ଜାତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥାଏ। ଆମ ଓଡ଼ିଶାର କେତେକ ଅଞ୍ଚଳରେ ଏହିଭଳି ଖନନ କାର୍ଯ୍ୟକାରୀ ହୋଇଛି। ସେସବୁ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଉତ୍ତର ପଶ୍ଚିମ ବିନ୍ଦୁରେ ଜୋଙ୍କ ନଦୀ କୂଳର ମାରାଗୁଡ଼ା ଉପତ୍ୟକା ଅନ୍ୟତମ। ଜୋଙ୍କ ନଦୀ କଳାହାଣ୍ଡି ଜିଲ୍ଲାର ନୂଆପଡ଼ା ସବ୍ଡିଭିଜନ ଅନ୍ତର୍ଗତ ଓଡ଼ିଶା ମଧ୍ୟପ୍ରଦେଶ ସୀମାନ୍ତର ଶକ୍ତିମାନ ପର୍ବତମାଳାର ସୁନାବେଡ଼ା ଉପତ୍ୟକାରୁ ବାହାରିଛି। ବାୟୁପୁରାଣ ତଥା ମାର୍କଣ୍ଡେୟ ପୁରାଣରେ ଏହା ପଲାସିନୀ ନାମରେ ଏକ ତୀର୍ଥ ନଦୀର ଗୌରବ ପାଇଛି। ଉପରମୁଣ୍ଡରେ ଜୋଙ୍କ ନଦୀ ପାର୍ବତ୍ୟ ଅଞ୍ଚଳରେ ଦୁଇଟି ମନୋରମ ପ୍ରପାତ ସୃଷ୍ଟି କରିଥାଏ। ଲୋକମୁଖରେ ଏ ଦୁଇଟି ହେଲା ବେନିଆ ଧାସ ଆଉ ଖରାଲ ଧାସ। 150 ଫୁଟ ଉଚ୍ଚ ବିଶିଷ୍ଟ ଖରାଲ ଧାସ ପ୍ରପାତ ପରେ ପରେ ନଦୀ ଏକ ତୀକ୍ଷ୍ଣ ମୋଡ଼ ନେଇଛି। ନଦୀଟିର ଠିକ୍ ଏହି ମୋଡ଼ ଉପରେ ଦଣ୍ଡାୟମାନ ପ୍ରକାଣ୍ଡ ଜୁମ୍ଲାଗଡ଼ ଦୁର୍ଗ, ଯାହାକି 6ଷ୍ଠ ଆଉ 7ମ ଖ୍ରୀଷ୍ଟାବ୍ଦର ଏକ ପ୍ରସିଦ୍ଧ ରାଜପ୍ରାସାଦ ତଥା ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ଥିଲା। ଜୁମ୍ଲାଗଡ଼ର 5 କିଲୋମିଟର ଦୂରରେ ଗିରିଝରଟିଏ ଏକ ସୁଦୃଶ୍ୟ ଗୋଧାସ ପ୍ରପାତ ସୃଷ୍ଟି କରିଥାଏ। ଏହାର ଉଚ୍ଚତା 100 ଫୁଟ। ଅବଶେଷରେ ଏହା ଜୋଙ୍କର ଉପନଦୀରେ ପରିଣତ ହୋଇଥାଏ।

ଗିରିଝର ଆଉ ଜୋଙ୍କର ସଙ୍ଗମ ପରେ ନଦୀଟି ସୁନାବେଡ଼ା ଅଧିତ୍ୟକାରୁ ନିମ୍ନଗାମୀ ହୋଇ ମାରାଗୁଡ଼ା ଉପତ୍ୟକାରେ ପ୍ରବେଶ କରିଥାଏ। ଏହି ମାରାଗୁଡ଼ା ଉପତ୍ୟକା ହିଁ ପ୍ରାଚୀନ ତଥା ପୂର୍ବ ମଧ୍ୟଯୁଗୀୟ ପ୍ରତ୍ନତାତ୍ତ୍ୱିକ ସମ୍ପଦରେ ପୂର୍ଣ୍ଣ ଗର୍ଭା। ପରେ ପରେ ଜୋଙ୍କ ନଦୀ ଉତ୍ତର ପୂର୍ବମୁଖୀ ହୋଇ ମଧ୍ୟପ୍ରଦେଶର ସୌରୀ ନାରାୟଣଠାରେ ମହାନଦୀରେ ସମ୍ମିଳିତ ହୋଇଥାଏ।

0: ଏହି ମାରାଗୁଡ଼ା ଉପତ୍ୟକାରେ ପ୍ରସ୍ତର ଯୁଗରୁ ଆରମ୍ଭ କରିକି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଆମେ ଏଠି ସଭ୍ୟତାର ସଂକେତ ଦେଖିଥାଉ। ଯଥା ଦେଖନ୍ତୁ, ଆମେ ପ୍ରସ୍ତର ଯୁଗୀୟ କେତେକ ଉପକରଣ ଏଇ ଉପତ୍ୟକାରୁ ପାଇଛୁ। ସେଗୁଡ଼ାକ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଂଗ୍ରହାଳୟରେ ସଂଗୃହିତ ହୋଇକି ଅଛି। ତା ଭିତରେ ଅଛି କେତେକ ହାତ କୁରାଢ଼ି, ତାପରେ ପଶୁକୁ ଶିକାର କରିବା ପାଇଁ କେତେକ ଅସ୍ତ୍ର। ଏହା ବ୍ୟତୀତ ଆମେ ସେହି ପ୍ରସ୍ତର ଯୁଗର ଲୋକମାନେ ମାତୃପୂଜାର ଯେଉଁ ପ୍ରତୀକ ଭାବରେ ଗ୍ରହଣ କରୁଥିଲେ ରିଙ୍ଗ ଷ୍ଟୋନ୍ସ ବା ମୁଦ୍ରିକା ପ୍ରସ୍ତର ଆମେ ଯାହାକୁ କହୁଛୁ, ତା ଦୂରୁ କିଛି ମଧ୍ୟ ଆମେ ପାଇଛୁ ସେ ଖଡ଼ିଆଳ ଶାଖା ସଂଗ୍ରହାଳୟରେ ତାକୁ ସଂଗ୍ରହ କରି ରଖିଛୁ। ଆଚ୍ଛା, ପ୍ରସ୍ତର ଯୁଗ ପରେ ପରେ ଆମର ଐତିହାସିକ ଯୁଗରେ ଆମେ ସୁରବଂଶୀ ରାଜା, ତାପରେ ପର୍ବତ ଦ୍ୱାରକା ରାଜା, ଯେଉଁମାନଙ୍କ ରାଜଧାନୀ ଥିଲା ଆମେ ଏଇଠି ଭାବୁଛୁ ଯେ ଆମ ଏଇ ନିକଟରେ ଥିଲା ବୋଲି ପର୍ବତ ଦ୍ୱାରକା ରାଜଧାନୀଟା, କାରଣ ତାଙ୍କର ସେମାନେ ଗୋଟେ କପର ପ୍ଲେଟ୍ ଇସ୍ୟୁ କରିଥିଲେ ଯେଉଁଟାକି ଆମେ ଏଠୁ ପାଇଛୁ ଦେବଭୋଗ ଅଞ୍ଚଳ ଦେବଭୋଗ କପର ପ୍ଲେଟ୍ଟା। ତା ବ୍ୟତୀତ ନଳ ରାଜାମାନଙ୍କର ସଂକେତ ମଧ୍ୟ କିଛି ପାଇଲୁ। ଏମାନେ ସମସ୍ତେ ତୃତୀୟ ଶତାବ୍ଦୀରୁ ଚତୁର୍ଥ ଶତାବ୍ଦୀ ଭିତରେ ଏମାନେ ଅଳ୍ପ ସମୟ ପାଇଁ ରାଜତ୍ୱ କରିଥିଲେ, 50 ବର୍ଷ 100 ବର୍ଷ ଏମିତି ସବୁ ଭିତରେ। ଆଚ୍ଛା, ୟାଙ୍କ ପରେ ନଳରାଜାମାନଙ୍କ ପରେ ଗୋଟେ ପ୍ରଖ୍ୟାତ ରାଜବଂଶ ଏହି ଅଞ୍ଚଳକୁ ଶାସନ କଲା, ସେମାନେ ହେଉଛନ୍ତି ସରବପୁରିଆ ରାଜବଂଶ। ସେହି ସରବପୁରିଆ ରାଜାମାନେ ସମଗ୍ର ଦକ୍ଷିଣ କୋଶଳକୁ ଶାସନ କରୁଥିଲେ ଏବଂ ସିଏ ଏହି ମାରାଗୁଡ଼ା ଉପତ୍ୟକାରେ ତାଙ୍କ ରାଜଧାନୀଟା ସ୍ଥାପନ କରି ରଖିଥିଲେ। ମାରାଗୁଡ଼ା ହେଉଛି ସରବପୁରିଆମାନଙ୍କର ରାଜଧାନୀ ଥିଲା। କାହିଁକି ରାଜଧାନୀ ଥିଲା, ଆମେ ତାକୁ କାହିଁକି ରାଜଧାନୀ ବୋଲି ଭାବୁଛେ, କାହିଁକି ରାଜଧାନୀ ଥିଲା ବୋଲି, କାରଣ ଆମେ ସେଠୁ ସରବପୁରିଆ ରାଜାମାନଙ୍କର ତିନିଟା ଚାରିଟା ରାଜାଙ୍କର ସ୍ୱର୍ଣ୍ଣ ମୁଦ୍ରା ପାଇଛୁ, 8-9 ସ୍ୱର୍ଣ୍ଣ ମୁଦ୍ରା ପାଇସାରିଲୁଣି। ଏବଂ ସେହି ସରବପୁରିଆ ରାଜା ଜୟରାଜଙ୍କର ଗୋଟେ ତାମ୍ରପାତ୍ର ଆମେ ଆମଗୁରା ଠାରୁ ପାଇଲୁ। ତା ବ୍ୟତୀତ ସରବପୁରିଆ ରାଜାଙ୍କର ରାଜା ପ୍ରସନ୍ନ ମାତ୍ରଙ୍କର ତାମ୍ରପାତ୍ରଟା 1907 ଆମେ ଖଡ଼ିଆଳର ନେହେନା ଠାରୁ ପାଇଲୁ। ସେ ଦୃଷ୍ଟିରୁ ଆମେ ଭାବୁଛୁ ସେହି ଅଞ୍ଚଳଟା, ସେହି ଉପତ୍ୟକାଟି ପ୍ରାଚୀନ ସରବପୁର ଥିଲା। କିନ୍ତୁ ଏଇ ଯେଉଁ ସରବପୁରିଆ ରାଜାମାନେ ସେମାନେ ଗୁପ୍ତ ରାଜାଙ୍କ ଢାଞ୍ଚାରେ ନିଜର ଶାସନ ପ୍ରଣାଳୀଟା ଅବ୍ୟାହତ ରଖିଥିଲେ। ଠିକ ଭାବେ ଜଣାପଡ଼ୁନି ଯେ ଏମାନେ ପଦାରୁ ଆସିଲେ କିମ୍ବା ଏଇ ଅଞ୍ଚଳର ନିଜର ଶାସନଟା ଆରମ୍ଭ କରିଛନ୍ତି।
1: ଆଚ୍ଛା, ଗୁପ୍ତ ରାଜାମାନଙ୍କର ଯୋଉ ଢାଞ୍ଚା,
0: ଆଜ୍ଞା,
1: ତାର ନିଦର୍ଶନ କ'ଣ?
0: ଧରନ୍ତୁ ଗୁପ୍ତ ରାଜାମାନେ ସେମାନେ ବୈଷ୍ଣବ ଥିଲେ, ସେମାନେ ନିଜକୁ ଲେଖୁଥିଲେ କୃଷ୍ଣ ଭକ୍ତ ଭାବରେ ସବୁ ଜାଗାରେ ସ୍ୱୀକାର କରୁଥିଲେ। କି ଗୁପ୍ତ ଶୈଳୀର ଯୋଉ ନିର୍ମାଣ ପଦ୍ଧତି ଥିଲା ସେଇ ଆମ ସରବପୁରିଆ ରାଜାମାନଙ୍କର ନିର୍ମାଣ କୌଶଳରେ ଆମେ ସେମିତିଆ ଅଳ୍ପ କିଛି ସଂକେତ ଦେଖୁଛୁ, କିନ୍ତୁ ଗୁପ୍ତ ରାଜାମାନଙ୍କ ସହିତ ଏମାନଙ୍କର ନିର୍ଦ୍ଦିଷ୍ଟ ଭାବରେ କୌଣସି ସମ୍ପର୍କ ଆଜି ପର୍ଯ୍ୟନ୍ତ ଆମେ
1: ସ୍ଥାପନ କରିହୁଏ।
0: ଆଜ୍ଞା,
1: ପ୍ରାମାଣିକ ଭାବରେ?
0: ଆଜ୍ଞା। ତାପରେ ଏଇ ସରବପୁରିଆ ରାଜାମାନଙ୍କ ପରେ ପରେ ପାଣ୍ଡୁବଂଶୀ ରାଜାମାନେ ସେଠି ଶାସନ ଆରମ୍ଭ କଲେ। ସରବପୁରିଆ ରାଜାମାନଙ୍କର ଜଣେ ସାମନ୍ତ ନନ୍ଦଦେବ ବୋଲି, ସିଏ କୌଣସି ଉପାୟରେ ଏମାନଙ୍କଠାରୁ ଶାସନଟା ଛଡ଼େଇ ନେଇ ନିଜ ଶାସନ ଆରମ୍ଭ କଲେ। ପାଣ୍ଡୁବଂଶୀ ରାଜାମାନଙ୍କର ବଂଶଧରମାନେ ନିଜକୁ ପରବର୍ତ୍ତୀ ସମୟରେ ସୋମବଂଶୀ ରାଜା ଭାବରେ କହିକରି ସମଗ୍ର ଦକ୍ଷିଣ କୋଶଳରେ ଶାସନ କଲେ ଓ ଏମାନେ କ୍ରମେ ଉପକୂଳ ଅଞ୍ଚଳ ଆଡ଼କୁ ନିଜର ଶାସନଟା ବଢ଼େଇ ନେଇଯାଇଥିଲେ।
1: ଏଟା କୋଉ ସମୟର ଘଟଣା?
0: ଏମାନେ 6th-7th ଶତାବ୍ଦୀ ବେଳକୁ ପାଣ୍ଡୁବଂଶୀ ରାଜାମାନେ ତାଙ୍କର ଶାସନ ଆରମ୍ଭ କଲେ। ଆମେ ନନ୍ଦଦେବଙ୍କର ଗୋଟେ ମାଟିର କ୍ଲେ ସିଲ୍ ପାଇଛୁ। ଏହାପରେ ସୋମବଂଶୀ ରାଜାମାନଙ୍କ ପରେ କାଳଚୂରୀ ରାଜାମାନଙ୍କର ଏହି ଅଞ୍ଚଳରେ ରାଜତ୍ୱ ଥିବାର କିଛି କିଛି ସଂକେତ ମିଳିଲା। କେମିତି ଆମେ ଯୋଉ ରାଣୀମହଲ ପାଖରେ ଯୋଉ ଖୋଦନଟା ହେଲା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ, ସେଠୁ ସେଇ ଯୋଉ ଘରମାନଙ୍କରୁ ଆମେ କାଳଚୂରୀ ରାଜାମାନଙ୍କର କିଛି କଏନ୍ସ ପାଇଲୁ, ପଇସା ମୁଦ୍ରା। ତା ବ୍ୟତୀତ କାଳଚୂରୀ ରଜା, କାଳଚୂରୀ ରାଣୀ, ତାଙ୍କ ସ୍କଲ୍ପଚର ସବୁ କିଛି କିଛି ପାଉଛୁ। ତେଣୁ କାଳଚୂରୀ ମାନଙ୍କର ସେଠି ଶାସନ ଥିଲା ବୋଲି ଆମେ ଅନୁମାନ କରୁଛୁ।
1: ଆଚ୍ଛା, ପ୍ରସ୍ତରର ମୂର୍ତ୍ତି ଇତ୍ୟାଦି ବ୍ୟତୀତ,
0: ଆଜ୍ଞା,
1: ଆପଣ ବିଭିନ୍ନ କେଉଁ କେଉଁ ଧାତୁର ମୁଦ୍ରା କି ମୂର୍ତ୍ତି କି ଅନ୍ୟ ସବୁ ବସ୍ତୁ ପାଇଛନ୍ତି?
0: ଆମେ ସ୍ୱର୍ଣ୍ଣ ମୁଦ୍ରା ପାଇଛୁ ସରବପୁରିଆ ରାଜାମାନଙ୍କର, ଆମେ ରୌପ୍ୟ ମୁଦ୍ରା ପାଇଛୁ, ତାପରେ ଆମେ ତାମ୍ର ମୁଦ୍ରା ପାଇଲୁ ଏମାନଙ୍କର କାଳଚୂରୀ ରାଜାମାନଙ୍କର, ତାପରେ କପର ପ୍ଲେଟ୍ ଯୋଉ କହୁଛୁ ଆମେ ଆମଗୁରା ଠାରୁ ମିଳିଲା ସେଇ ତାମ୍ର ଯୋଉ ପତ୍ର ରାଜା ଦାନ କରିଥିଲେ ଜଣେ ବ୍ରାହ୍ମଣଙ୍କୁ ସେଇଟା ମିଳିଲା। ଏଇସବୁ ସଂକେତ ତା ବ୍ୟତୀତ ମୂର୍ତ୍ତି କି ଅନୁଧ୍ୟାନ କରିକି ଆଉ ଗଠନ ରୀତି, ସେ ସମୟର ଗଠନ ରୀତି କେମିତି ଥିଲା ସେଇଟାକୁ ଅନୁଧ୍ୟାନ କରି ଆମେ ସେଇ ସମୟରେ ବୋଲି ସାବ୍ୟସ୍ତ କରୁଛୁ।
1: ସେଇ ସମୟର ଗଠନ ନୀତିର ବୈଶିଷ୍ଟ୍ୟଟା କ'ଣ ବା ଲକ୍ଷଣ ଗୁଡ଼ିକ କ'ଣ?
0: ଦେଖନ୍ତୁ, ଲକ୍ଷଣ ତ ଦୁଇ ପ୍ରକାର ନିର୍ଦ୍ଧାରଣ କରାହଉଛି। ଦେଖନ୍ତୁ, ପ୍ରଥମେ ଆମେ କେତେକ ଦେଖୁଛୁ ଲିଟରେଚର ଭିତରୁ ଦେଖୁଛୁ, କୌଣସି ଲିଟରେଚର ଭିତରେ ସେମିତିଆ ତତ୍କାଳୀନ ନିର୍ମାଣ ପଦ୍ଧତି ସଂକ୍ରାନ୍ତରେ ଯୋଉ ସୂଚନା ଦେଇକରି କିଛି କିଛି ବର୍ଣ୍ଣନା ରହିଛି। ଏହା ବ୍ୟତୀତ ଆମେ ଗୋଲ୍ଡ କଏନ୍ସ ପାଇଗଲୁ କି କପର ପ୍ଲେଟ୍ ପାଇଗଲୁ, ଆମେ ଜାଣିଲୁ ସରବପୁରୀ ରାଜାମାନଙ୍କର ଶାସନ ଥିଲା। ତେଣୁ ସେହି ସମୟର ଯେଉଁ ମୂର୍ତ୍ତି ଫୁର୍ତ୍ତି ଦେଖିଲୁ ଆମେ ସେ ଅନୁସାରେ ମଧ୍ୟ ତାକୁ ରିଲେଟ୍ କରୁଛୁ ଯେ ସରବପୁରିଆ ମାନେ ମୂର୍ତ୍ତି

0: ତିଆରି କରୁଥିଲେ ତାକୁ ମଧ୍ୟ ବେଷ୍ଟ କରି ଦିଆଯାଇପାରୁଛି।
1: ଦେଖନ୍ତୁ ସେଠି ତ ଏଇଠି ଯୋଉ ରାଜାମାନେ ଶାସନ କଲେ ଏମାନଙ୍କ ଭିତରେ ଅଧିକାଂଶ ଶୈବ ଥିଲେ,
0: ବିଶେଷତଃ ନବ ରାଜାମାନେ ଶୈବ ଥିଲେ। ସେ ତାଙ୍କ ରାଜଧାନୀ ପୋଡ଼ାଗଡ଼ରେ କରିଥିଲେ, ଯୋଉ ଉମରକୋଟର କୋରାପୁଟର ଉମରକୋଟର ପୋଡ଼ାଗଡ଼ରେ ରାଜଧାନୀ କରିଥିଲେ, ପୁଷ୍କରୀ ଯୋଉ ଜାଗାଟା।
1: ଆଚ୍ଛା,
0: ସେଠୁ ରାଜଧାନୀ କରିକି ସେମାନେ ଏଇ ଅଞ୍ଚଳକୁ ଶାସନ କରୁଥିଲେ, ସେମାନେ ଶୈବ ଥିଲେ। ତା ବ୍ୟତୀତ ଏଇ ସୋମବଂଶୀ ରାଜାମାନେ ମଧ୍ୟ ଶୈବ ଥିଲେ, ତେଣୁ ଏଇ ଅଞ୍ଚଳରେ ଶାସନ କରିଥିବା ଅଧିକାଂଶ ରାଜା ଶୈବ ଥିଲେ। ଆଚ୍ଛା, ଏଇ ଯୋଉ ଧାଡ଼ିଏ ମନ୍ଦିର ଦେଖାଯାଉଛି, ୟା ଭିତରୁ ଆମର ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ନବୀନ କୁମାର ସାହୁ ସେ କହୁଛନ୍ତି ଯେ ଏଇଟା ଏଠି ଅଷ୍ଟଶମ୍ଭୁଙ୍କ ମନ୍ଦିର ଥିଲା, ମୁଖ୍ୟତଃ ଶୈବ ମନ୍ଦିର ଗୁଡା।
2: ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କଲୁ ଯେ ଶକ୍ତିପୀଠ ଗୁଡିକ ଚାରିକୋଣିଆ,
0: ଆଜ୍ଞା,
2: ତାର କଣ ବୈଶିଷ୍ଟ୍ୟ?
0: ଦେଖନ୍ତୁ ଶକ୍ତି, ଏଇଠି ଗୋଟେ ନୂଆ କଥା ଆମେ ଭେଟିଲୁ, ମାରାଗୁଡ଼ା ଉପତ୍ୟକାର ଖୋଦନ ପରେ ପରେ ଗୋଟେ ନୂଆ ଜିନିଷ ପାଇଲୁ, ସମଗ୍ର ଭାରତବର୍ଷ ପାଇଁ ଗୋଟେ ନୂଆ ଜିନିଷ ହେଲା ଯେ ଭାରତବର୍ଷରେ ଏମିତି କେତେ କେତେ ଜାଗା ଅଛି ଯୋଉଠିକି ଲିଙ୍ଗ ନ ଥାଇକିରି ଶକ୍ତି ଖଣ୍ଡ ରହିଛନ୍ତି। ସାଧାରଣତଃ ସବୁ ଜାଗାରେ ଲିଙ୍ଗ ସହିତ ଶକ୍ତିଟା ରହିଥାନ୍ତି, କିନ୍ତୁ ଏମିତି କେତେକ ଜାଗା ଅଛି, ଗୋଟେ ଗୋଟେ ଜାଗା ଯୋଉଠିକି ଖାଲି ଶକ୍ତି ରହୁଛି। ଏଇଟା ସାଧାରଣତଃ ଚାରିକୋଣିଆ ହେଇଥାଏ, ଚତୁଷ୍କୋଣୀ ବିଶିଷ୍ଟ ହେଇଥାଏ, କିନ୍ତୁ ଏଠି ଗୋଟେ କଥା ଆମେ ଦେଖିଲୁ କ'ଣ, ଏଠି ଗୋଟେ ଶାକ୍ତ ବିହାର ପାଇଯାଉଛୁ। ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ହିନ୍ଦୁ ବିହାର କୌଣସି ଜାଗାରେ ଥିବାର ଆଜି ପର୍ଯ୍ୟନ୍ତ ସଂକେତ ମିଳିନଥିଲା। ମାରାଗୁଡ଼ାର ଏଇ ଶାକ୍ତ ବିହାରଟି ଉଦ୍ଧାର ହେଲା ପରେ ବର୍ତ୍ତମାନ ଇଏ ସମଗ୍ର ଭାରତବର୍ଷର ପ୍ରତ୍ନତାତ୍ତ୍ୱିକ ରାଜ୍ୟକୁ ଏକ ନୂତନ ଆଲୋକ ଦେଲା। ଦେଖନ୍ତୁ ଏଇ ଯୋଉ ଆମେ ଯୋଉ ଶାକ୍ତ ବିହାରଟା ଉଦ୍ଧାର କରାଯାଇଛି ସେଟା ଯୋଡ଼ାଏ ସ୍ତରରେ ହେଇଛି। ଉପର ମହଲାରେ ଯୋଉ ଶାକ୍ତ ବିହାରଟାର ଆମେ ଟ୍ରେସ୍ କଲୁ ସେଇଟା ହେଉଛି ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର, କିନ୍ତୁ ତଳ ମହଲାରେ ଆଉ ଗୋଟେ ଶାକ୍ତ ବିହାର ଚାରିକୋଣିଆ ବଡ଼ ଶାକ୍ତ ବିହାରର ଉଦ୍ଧାର କରାଯାଇଛି। ଏହାର ଗଠନ ଶୈଳୀଟା କାଳାତୀ ରାଜାମାନଙ୍କର ଗଠନ ଶୈଳୀ ସହିତ ସମ୍ପର୍କ ରକ୍ଷା କରୁଛି। ସେ ଦୃଷ୍ଟିରୁ ଆମେ ଆକୁ ଭାବୁନୁ ଯେ ଏଇଟା ପଞ୍ଚମ ଶତାବ୍ଦୀର ବୋଲି, ଏଇଟା ଗୋଟେ ପରବର୍ତ୍ତୀ ସମୟର ଶାକ୍ତ ବିହାର। ଏଇ ଜାଗାରୁ ଆମେ ପାଇଲୁ ଗୋଟେ ପ୍ରେସସ୍ ବ୍ୟାଙ୍ଗଲ୍ସ, ମାନେ ବଳା ଯାଉ ସ୍ତ୍ରୀ ଲୋକମାନଙ୍କର, ତାମାନେ ବିହାର ତିଆରି ସେଇଟା ଗୋଟେ ଭଲ ଉନ୍ନତ ମାନେ ସୁନା ଆଉ ମିକ୍ସ ଧାତୁ ଗୋଟେ ତିଆରି। ଆଚ୍ଛା, ସେଇଠୁ ଆମେ ଅନୁମାନ କଲୁ କ'ଣ ଯେ ସ୍ତ୍ରୀ ଲୋକମାନଙ୍କର ମଧ୍ୟ ପ୍ରବେଶ ଅଧିକାର ଥିଲା। ଆମେ ମାରାଗୁଡ଼ା ଉପତ୍ୟକାରୁ ସବୁ ହିନ୍ଦୁ ଧର୍ମର ପ୍ରତ୍ୟେକ ବ୍ରାଞ୍ଚର ଧର୍ମୀୟ ଅବଶେଷମାନ ଆମେ ସନ୍ଧାନ କରିଛୁ। ଏକେ ତ ଶୈବ ଧର୍ମର ସଂକେତ ଆପଣ ଦେଖିଲେ, ବିଭିନ୍ନ ଶିବଲିଙ୍ଗ ଅଛି, ବହୁ ଶିବ ମନ୍ଦିର ଅଛି। ସାତ ଧର୍ମର ସଂକେତ ଭାବରେ ଆପଣ ଦେଖିଲେ ଯୋଉ ମହିଷାମର୍ଦ୍ଦିନୀ ଦେବୀଙ୍କୁ ଦେଖିଲେ, ତାପରେ ଆମେ ଗୋଟେ ଷ୍ଟୋନ୍ର ଜୋନି ପାଇଛୁ। ତା ବ୍ୟତୀତ ଆମେ ଜୈନ ଧର୍ମର ସଂକେତ ଭାବରେ ଜଣେ ତୀର୍ଥଙ୍କରଙ୍କର ମୂର୍ତ୍ତି ପାଇଲୁ, ଯାହାକୁ ଖରିଆର ରୋଡ଼ର ଜୈନ ମନ୍ଦିରରେ ବର୍ତ୍ତମାନ ସେ ପୂଜା ପାଉଛନ୍ତି। ତାପରେ ବୌଦ୍ଧ ଧର୍ମର ସଂକେତ ଭାବରେ ଆମେ ଯୋଗୀ ସୁନ୍ଦର ଯୋଉ ପଞ୍ଚ ଫେଣା ସର୍ପ ଆବୃତ ଯୋଗୀ ସୁନ୍ଦର ମୂର୍ତ୍ତିଟି ପାଇଛୁ, ଖଡ଼ିଆଳ ଶାଖା ସଂଗ୍ରହାଳୟରେ ଅଛି, ସେ ମୂର୍ତ୍ତିଟି ବୌଦ୍ଧ ଧର୍ମର ସଂକେତ ଭାବରେ ଜଣାପଡ଼ୁଛି। ତାପରେ ତ ନାଗ ସଂସ୍କୃତିର ଆମେ ଗୋଟେ ପଞ୍ଚଫେଣା ନାଗ ପାଇଛୁ, ଯାହାକି ଆମେ ବର୍ତ୍ତମାନ ଖଡ଼ିଆଳରେ ରଖିଛୁ ସେଇଟାକୁ। ଏମିତି ଆମେ ସବୁ ପ୍ରାୟ ଯେତେ ହିନ୍ଦୁ ଧର୍ମର ପ୍ରତ୍ୟେକ ବ୍ରାଞ୍ଚର ଟ୍ରେସେସ୍ ସେଇ ଜାଗାରୁ ପାଉଛୁ। ଆମର ଏଇ ଯୋଉ ସରଭପୁରିଆ ମାନେ ବା ସେଇ ସମୟ ରଜାମାନେ ଯୋଉ ଆକୁ ରାଜଧାନୀ ଭାବରେ ଆକୁ ମନୋନୀତ କଲେ ସ୍ଥାନଟିକି, କାହିଁକି ଦେଖନ୍ତୁ ଏହାର ଏଇ ମାରାଗୁଡ଼ା ଉପତ୍ୟକାର ତିନି ପାର୍ଶ୍ୱରେ ଆମର ନୈସର୍ଗିକ ପ୍ରତିବନ୍ଧକ ରହୁଛି, ପାହାଡ଼ ସବୁ ଘେରି ରହିଛି।

0: 1500 ବର୍ଷ ବିତି ଯାଇଥିଲେ ମଧ୍ୟ ଯୁବସ୍ତମ୍ଭଟି କଳଙ୍କିମୁକ୍ତ ଉଜ୍ଜ୍ୱଳ।
1: କହିବାର କଥା କି ଆମେ ଶୁଣିଛୁ, ଆମର ବାପ ମା ମାନ କହେ ହେତ। ତାର ବାପ କହିଲା କି ମୋର ପିତାଜୀ କେ ସିର ଉହା ଟଙ୍ଗା ହେ ଆହ୍ଲା ଉଦଲା କାହାଥେ। ଆଉ ବୋଲା କଥେ କି ଆମ ବୁଢା ରାଜା କଥା ନା ଭି ଓ ରାଜା ହାର କୁମାରୀ ମାହିଜୀ ସଙ୍ଗେ ଫସି ଗଲା, ସେ ଟୁକିଲ କେ ଧରି ଆଣିଲା ସେ ମୋଟର ଥି
2: କିଏ
1: ସେ ରାଜା
2: ନା କଣ
1: ଇ ବୁଢା ରାଜା।
2: ଆଚ୍ଛା କହ,
1: ବୁଢା ରାଜା ଧରି ଆଣିଲା ତ ସେ କମାର ଆସିଲା ଖମୁନ ତି ଖମୁନ ଯାଇଲା ସେ ବଉସ କାଟବାକେ, ସେ ବଉସ କାଟବାକେ ଆସିଲା ଆର ଦେଖଲା ତ ତାର ଘରେ ସୁନା, ସେ ମୋର ମାହିଜୀ କେନ୍ ନେଲା ସେ ଗାଁ ଆଉ ଥିଲା ସେମାନେ କହିଦେଲେ କି ନାଇଁ ଭାଇ ଫଲଣା ରାଜା ନେଇ ଗଲା ସେ ମଟର ସି ବୋହି କରି। ହଁ କାହା ହେ ଓହାଲେ ଫେର ଏକଦମ ସେ ସୋ ଯାଇ ସେ ନି କିଞ୍ଜର କରକେ ଏକଦମ ଧନଉଲା ଟେକେଇ ସେ ଡଙ୍ଗର ଆଉ ଏ ଡଙ୍ଗର ଆଉ ସେ ଡଙ୍ଗରେ ଉପରେ ସେ ଧନୁ ଉପରେ ଚାଲି ଚାଲି ଆସିଲା ଆର ସେ ବୁଢା ରାଜା କେ ହେତକି ହେତକି କାଟିସେ ଆର ତାର ବଡ଼ କନିଆ କେ ପାଠ ରାନୀ କହୁସେ ହେ ସେ ପାଠ ରାନୀ କେ ଧରଲା ସେ କମାର ଆର ଫେକି ଦେଲା ଯେ ସେ ଘୋଡ଼ା ଘାଟେ ଯା କରିକି ଓ ଗିରିସ ତ ଉହେ ପୂଜା ଖାତେ ଘୋଡ଼ା ଘାଟ ମେ ସେ ନଦୀ ଉପରେ ଅଛେ ନେ ଇ ଖଡ଼ା ଦରା ଉପରେ। ରାଜା ଭିକ୍ଷା କୋ ପାଞ୍ଚ ପନି ମାରେ ତବ ସ୍ନାନ କରେ ଯାଏ ଉହାଁ ଲା ଫେର ତବ ଓକର ମାତା ଲା ଉମନ ପୁଛି ମୋର ମା କହି ଗଲା ନାଇଁ ତୋର ମା ତୋର ବାପ ଅଛେ ନେ କାହେ ଓକର ଚୁରି ଲ ଦେଖି ତ ମୋର ବାପ ତ ମର ଗେ ତ ଚୁରି କେସେ ନି ଦେ ମର ଗି କାହେ ଓକର ମା ତ ମର ଗି ତ ମା ତ ଚୁରି କେସେ ନି ଦେ ଓମେ ଓମର ଫନ କରି ନା ହିଁ ତ ଫେର ବିଧି ବିଧାନ ତ କହିବାର ପଡ଼ିସ ସବୁ ମାତା କହି ଦେଲା ତା ଓ ଦୁନୋ ଭାଇ ହୋ କରକେ ଇହା ଚଢ଼େଇ କରି ନାଚା ଆମର ବାପ କେ ସିର ଉହା ଟଙ୍ଗା ହେ ଆମର ବାପ କେ ଇଏ ଲେବୋ ତବ ହମ ହଁ ବଦଲା ଲେବୋ ତବ ଆମ ବୀର ବହାନ ହବ ଏସେ କେ କରକେ ତବ ଫେର ଉହା ଆଇନେ ଆଉ ଇହା ବାନ୍ଧି ନେ ପୁଲ ଆର ଇହା ପୁଲ ବାନ୍ଧ କରକେ ଫେର ସେନା ଇହା ନହକା କରକେ ଚଢ଼େଇ କରକେ ଲଢେଇ କରିନି
2: କୋଉଠି ପୁଲ ବାନ୍ଧିଲେ
1: ଇତି ଇତି ଦର ଦରହା ଇତି ଓ ତ ହାଇ ଗା ଭି ଚିନ୍ ଗା ଲାଗ ଧୂପ ସେ ବାନ୍ଧେ ହେ ଐସେ ନି ବାନ୍ଧେ ଲାଗ ଧୂପ ସେ ବନ୍ଧା ହେ ଆଗୁ ବସାଏ ଘଲା କୋ ଆଗି ଜୁଏ ଜାଲିଲେ ହଁ ଲାଖ ଧୂପ
0: ମାରାଗୁଡ଼ା ନିକଟସ୍ଥ ଟିକରପଡ଼ାର ଗ୍ରାମବାସୀ ବୋଧରାମ ମାଝି ବର୍ଣ୍ଣନା କରନ୍ତି ଏହି ସଭ୍ୟତାକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଏକ ଲୋକକଥା। ଏହା ପୁରୁଷାନୁକ୍ରମେ ଜନଶ୍ରୁତିରେ ପରିଣତ ହୋଇ ଐତିହାସିକ ସତ୍ୟରେ ଆରୋପିତ ହୋଇଯାଇଛି।

0: ମହଲ ସ୍ତୁପ ଖନନ ପରେ ଏକ ଦୁଇ ମହଲା ବାରଟି କୋଠରୀ ବିଶିଷ୍ଟ ବିରାଟ ପ୍ରାସାଦ ଦେଖିବାକୁ ମିଳେ। ଏହା ପୂର୍ବ ମଧ୍ୟଯୁଗୀୟ ଧର୍ମାଧିଷ୍ଠାନ ବା ବିଚାରାଳୟ ବୋଲି ପ୍ରମାଣିତ ହୁଏ। ବିଚାରପତିଙ୍କ ବେଦିକାର ଛଅଟି ସଙ୍କେତ ସହ ଖଣ୍ଡଗିରିର ଅନନ୍ତ ଗୁଫାର ଏବଂ ଭୁବନେଶ୍ୱରର ପରଶୁରାମେଶ୍ୱର ମନ୍ଦିରର ସଙ୍କେତର ସାମଞ୍ଜସ୍ୟ ରହିଛି। ମୁଖ୍ୟ କୋଠରୀର ଦୁଇ ପାର୍ଶ୍ୱରେ ଛୋଟ ଛୋଟ ଦୁଇଟି କୋଠରୀ, ଏଠାରୁ 10 ଇଞ୍ଚ ଉଚ୍ଚର ଛୋଟ ବିଷ୍ଣୁ ମୂର୍ତ୍ତିଟିଏ ଉଦ୍ଧାର କରାଯାଇଛି ଏବଂ ଏକ ପଦ୍ମର ସଙ୍କେତ ମଧ୍ୟ ମିଳିଛି। ଏହା ଶପଥ ପାଠର କୋଠରୀ ବୋଲି ଜଣାଯାଏ। ନିକଟରେ ଦୁଇଟି ଛୋଟ ବନ୍ଦୀ ଗୃହ, ଏଥିରେ ପବନ ଓ ଆଲୋକର ବ୍ୟବସ୍ଥା ନାହିଁ। ଉଚ୍ଚ କାନ୍ଥ ଏବଂ ବ୍ରୋଞ୍ଜର ପାଦ ଶିକୁଳି ମଧ୍ୟ ମିଳିଥିଲା। କାଳଚୁରି ବଂଶର ରାଜା ଜଜଲ୍ଲଦେବଙ୍କର ତାମ୍ର ମୁଦ୍ରା ମଧ୍ୟ ଏହି କୋଠରୀରୁ ମିଳିଥିଲା। ପ୍ରହରୀମାନଙ୍କ ଦ୍ୱାରା ବ୍ୟବହୃତ ଓଜନିଆ ଲୌହ ସାଞ୍ଜୁର କିଛି ଅଂଶ ଏହି କୋଠରୀରୁ ମିଳିଥାଏ। ବିଚାରାଳୟ ଉଦ୍ଧାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିରୁ ଜଣାଯାଏ ଯେ ମଧ୍ୟଯୁଗର ଏ ଅଞ୍ଚଳରେ ଏକ ଉନ୍ନତ ସ୍ତରର ଶାସନ, ବିଚାର ତଥା ସଭ୍ୟତା ପ୍ରଚଳିତ ଥିଲା।
1: ଯୋଗ ନଈରେ ଦୁଇ ଜାଗାରେ ଲାଖ ପୋଲ ଅଛି, ତାକୁ ଛତିଶଗଡ଼ ଲାଖ ପୋଲ କହନ୍ତି। ତାମାନେ ଲାଖ ଦ୍ୱାରା ପଥର ଯୋଡ଼ି ହେଇ ଥୁଆ ହେଇଛି। ଏହାର ଗବେଷଣା କରି ମୁଁ ଜାଣିଲି ଯେ ଆଫ୍ରିକାରେ 1921ରେ ଗମ୍ ଷ୍ଟ୍ରକ୍ଚର୍ ଅଫ୍ ଷ୍ଟୋନ୍ ଏଜ୍ ପାଇଥିଲେ।

0: ଯଦି କେମିକାଲ ଆନାଲିସିସ୍ ଏହାର କରାଯାଏ ହେଲେ ଏଭଳିଆ ଡିଭାଇସ୍ ପଥ ଯୁଗରେ ମଧ୍ୟ ଓଡ଼ିଶାରେ ଥିଲା ଜଣାପଡ଼ିବ। ତାପରେ ଐତିହାସିକ ଯୁଗକୁ ଆସିଲେ ଆମେ ସରହପୁରିଆ ବଂଶର 8ଟି ସୁବର୍ଣ୍ଣ ମୁଦ୍ରା ପାଇଛୁ। ସେଇଥିରୁ ହେଲା 5ଟି ମହେନ୍ଦ୍ରଦିତ୍ୟଙ୍କର, ଗୋଟିଏ କର୍ମଦିତ୍ୟଙ୍କର ଓ 2ଟି ପ୍ରଶ୍ନମାତ୍ରଙ୍କର। ଏନ୍ଭାଇରୋନମେଣ୍ଟାଲ ଷ୍ଟଡିରୁ ଆମେ ଦେଖିଲୁ ଓ ସରହପୁରିଆ କବ ପ୍ଲେସ୍ରୁ ଜାଣିଲୁ ଯେ ପ୍ରାଗ କୌଶଳରେ ତାଙ୍କ ରାଜଧାନୀ ସରହପୁର ଥିଲା ଓ ଶ୍ରୀପୁର ନିକଟ ଓଡ଼ିଶାର ପଶ୍ଚିମ ବର୍ଡର ଯେଉଁଟା ଦକ୍ଷିଣ କୋଷ୍ଟଳର ପୂର୍ବ ଅଂଶରେ ଉପସ୍ଥିତି ମାରୱାଡ଼ା ଅଛି। ସେଥିପାଇଁ ସାଧାରଣତଃ ଯେତେ ରିସର୍ଚ୍ଚ ସ୍କଲର୍ସ ମାରୱାଡ଼ା ଭ୍ୟାଲିକୁ ହିଁ ଏନ୍ସେଣ୍ଟ ସରହପୁର ଉପସ୍ଥିତ ଥିଲା, ରାଜଧାନୀ ଥିଲା କହି ବିଶ୍ୱାସ କରନ୍ତି। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା, ଯୋଗ ନଈ ୟୁ ସେପ୍ ନେଇ ବୋହିଯାଇଛି ଓ ସେ ୟୁ ସେପ୍ ଭିତରେ ରୁଇନ୍ ଅଫ୍ ଏ ପ୍ଲାନ୍ ସିଟି ଦେଖାଯାଏ। ରୋଡ୍ସ ମିଟିଂ ଇନ୍ ସ୍କୋୟାର୍ସ ମଧ୍ୟ ଅଛି, ବହୁତ ଗୁଡ଼ିଏ ଭଗ୍ନାବଶେଷ ଅଛି, ଖାଲି ରାନୀ ମହଲ ଓ ଗ୍ରୀନେରୀ ଗୋଟିଏ ହିଁ ଏସ୍କେପ୍ସ ହୋଇପାରିଛି। ଦେଖନ୍ତୁ ସେ ଲୋକାଲ ଗାଁର ଲୋକମାନେ ଯାହା ନାମ ଡାକିଛନ୍ତି ସେ ନାଁରେ ଆମେ ଲିଷ୍ଟ କରିଲେ, ଫର୍ ଏକ୍ଜାମ୍ପଲ ଦିୱାନ ଡୁଙ୍ଗୁରୀ, ରାନୀ ମହଲ, ଦିୱାନ ମହଲ, ଏମିତି ସବୁ ତାଙ୍କ ନାଁ ଅଛି। ତା ମାନେ ଇଟ୍ ହାଜ୍ ଏ କ୍ୟାପିଟାଲ ସିଟି ଯାହାର ଡିଟେଲ୍ସ ଏସ୍କେପ୍ସନ୍ ଡିଟେଲ୍ ନ କଲେ ଜଣାପଡ଼ିବ ନାହିଁ। ଯାହା ବି ହଉ, ଫେର୍ ଆମେ ନନ୍ଦଦେବଙ୍କ ଗୋଟେ କ୍ଲେ ସିଲ୍ ମୋହର ପାଇଲୁ। ସେଥିରୁ ଗୋଟେ ଦକ୍ଷିଣ କୋଷ୍ଟ ଇତିହାସରେ ଗୋଟେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ସୋମବଂଶୀ ନନ୍ଦଦେବ ଗୋଟେ କୁପ୍ କରି ଜବରଦସ୍ତି ସରହପୁରିଆକୁ ଆକ୍ରମଣ କରିନେଇଥିଲେ। ସନ୍ତ ସରହପୁରିଆଙ୍କ ବନ୍ଧୁ ଥିଲେ, ହାଇ ଅଫିସର୍ସ ଥିଲେ, ସୋ ଡକ୍ଟର ତାକୁ ଆକ୍ରମଣ କରିଥିଲେ। ତାପରେ ସରହପୁରିଆ ଶ୍ରୀପୁରକୁ ଘୁଞ୍ଚିଲେ, ପାଣ୍ଡୁବଂଶୀମାନେ ଏଠି ରାଜଧାନୀ କରି ରହିଲେ ବାଇ 7th century AD। ଓ ତାପରେ ପରେ ଫେର୍ ସୋମବଂଶୀଙ୍କ ଯେତେ ପତନ ହେଲା ଶ୍ରୀପୁରରେ, ସୋମବଂଶୀମାନେ ଫେର୍ ଶ୍ରୀପୁରକୁ ତାଙ୍କ ରାଜଧାନୀ କଲେ। ରାଜଧାନୀ ଘୁଞ୍ଚିଲା 6th-7th century ପରେ ତେବେ ଏଇଟା ଗୋଟେ ହେଡ଼କ୍ୱାର୍ଟର ହୋଇଥିଲା। କାରଣ ଆମେ ଫେର୍ ନେକ୍ସଟ ଡ୍ରେସ୍ ପାଉଛୁ କଲାଚୁରୀ 2ଟି ମୁଦ୍ରା ଆବିଷ୍କାରରୁ ଓ କଲାଚୁରୀ ରଜା ରାଣୀଙ୍କ ମୂର୍ତ୍ତିରୁ।
1: ରାଜାରାଣୀଙ୍କ ମୂର୍ତ୍ତିଟାକୁ କହିଲେ
0: ସେଇ ରୁଇନ୍ ସିଟିର ଗୋଟିଏ ଢିପରେ ସେଟା ମୂର୍ତ୍ତି ଗୋଟେ ଥିଲା, ଆଉ ଗୋଟିଏ ରତନ ସାଗରର ହିଡ଼ ଥିଲା।
1: ବର୍ତ୍ତମାନ ସେ ମୂର୍ତ୍ତି ଗୁଡ଼ାକ କେଉଁଠି ସଂରକ୍ଷିତ?
0: ଗୋଟିଏ ମୋ ପ୍ରାଇଭେଟ କଲେକ୍ସନରେ ଅଛି, ଆଉ ଗୋଟିଏ ଖଳିଆ ମ୍ୟୁଜିୟମରେ ଅଛି। ତାର ଡିସ୍କ୍ରିପ୍ସନ୍ ହେଲା ଯେ କଲାଚୁରୀ ରଜାଙ୍କମାନଙ୍କର ଅଫିସିଆଲ କିମ୍ବା ବନ୍ଧୁଙ୍କର ସମୟରେ ଗୋଟେ ପ୍ରଥା ଥିଲା, ଯେଉଁଠି ମନ୍ଦିର କରିବେ ତାଙ୍କ ନିଜ ମୂର୍ତ୍ତି ବି କରିଦେଉଥିଲେ। ସେଭଳିଆ ଗୋଟେ ରଜାଙ୍କର ମୂର୍ତ୍ତି ରାୟପୁର ସଂଗ୍ରହାଳୟରେ ଥୁଆ ହୋଇଛି। ସେଥିରୁ ଆମେ ଜାଣିପାରିଲୁ ଯେ ସେଇ ଯେଉଁ ଫିଚର୍ସ ସବୁ ଅଛି ସେଗୁଡ଼ା ହେଉଛି କଲାଚୁରୀ ସ୍କପ୍ଚର୍ସ। ସାଧାରଣତଃ ହାତ ଯୋଡ଼ି ନମସ୍କାର ମୁଦ୍ରାରେ ଗୋଟେ ପଦ୍ମ ଫୁଲ ଧରି ସେଇ ଷ୍ଟାଚ୍ୟୁ ମାନେ ଥାଏ। ଯଦି ମୁଣ୍ଡରେ କ୍ରାଉନ୍, ମୁକୁଟ ଓ ଅମ୍ବ୍ରେଲା ଆଉ ରୟାଲିଟି ଯଦି ଥାଏ ତାହେଲେ ଏଟା ରଜା ରାଣୀ ଧରି ନିଆ ହୁଏ। ଆଉ ଗୋଟେ ମୁସ୍କିଲ କଥା ହେଲା ଯେ ଏସବୁ ମୂର୍ତ୍ତିରେ ଇନ୍ସ୍କ୍ରିପ୍ସନ୍ ନାହିଁ, ଯଦି ଇନ୍ସ୍କ୍ରିପ୍ସନ୍ ମିଳନ୍ତା ହେଲେ ଆଇଡେଣ୍ଟିଫିକେସନ୍ ଅଫ୍ ଦୋଜ୍ କିଙ୍ଗସ୍ ଆଣ୍ଡ କୁଇନ୍ସ ହେଇପାରନ୍ତା। ମାରାଗୁଡ଼ା ତ ତଳ ରହିଲା ଆଟାଚ୍ ୱିଥ୍ ଦି ସୁନାବଳା ପ୍ଲାଟ୍ୟୁ, ତା ଉପରେ ରହିଲା ଜଣେ ହିଲ୍ ଫୋର୍ଟ ମାନିକଗଡ଼, ଦୁମଲାଗଡ଼, ଓ ତଳକୁ ଟୁ ଦି ଇଷ୍ଟ ଅଫ୍ ଦ୍ୟାଟ୍ ରହିଲା ତାନ୍ନଡ଼ଗଡ଼। ଏଇ ନାଁଗୁଡ଼ା ଚୌହାନ ଏଷ୍ଟାବ୍ଲିଶମେଣ୍ଟ ସହିତ ସମ୍ପର୍କ ଅଛି। ଫର୍ ଏକ୍ଜାମ୍ପଲ ରାଜସ୍ଥାନରେ ବିଭିନ୍ନ ଜାଗାରେ ତାନ୍ନଡ଼ ଦେବୀ ପୂଜା ପାଆନ୍ତି, ସେଇ ନାଁ ଏଇ ଜାଗାରେ କେମିତି ଆସିଲା ଓ ନୂଆପଡ଼ାକୁ ତାନ୍ନଡ଼ ନୂଆପଡ଼ା କହନ୍ତି, ସେ ପାଖରେ ତାନ୍ନଡ଼ଗଡ଼ ଅଛି। ତାପରେ ମାନିକଗଡ଼, ମାନିକଗଡ଼ ଇଜ୍ ନେମ୍ଡ ଆଫ୍ଟର ମାନିକ ରାୟ। ମାନିକ ରାୟ ହେଉଛନ୍ତି ଦି ସେକେଣ୍ଡ କିଙ୍ଗ ଅଫ୍ ଗଡ଼ ସମ୍ଭର ଇନ୍ 7th century। ତାଙ୍କ ବିରୁଡ଼ ଟାଇଟଲ ଥିଲା ମାନିକ୍ୟଦେବ। ତାପରେ ଜୁମଲାଗଡ଼ ମଧ୍ୟ ଏ ନେମ୍ ରାଜସ୍ଥାନ ପାଇଁ ଜଣାପଡ଼େ। ମାନେ ମୋଟରେ ପଥ ଯୁଗରୁ 1400 ଖ୍ରୀଷ୍ଟାବ୍ଦୀ ପର୍ଯ୍ୟନ୍ତ, ଚୌହାନ ଉତ୍ପତ୍ତି ପର୍ଯ୍ୟନ୍ତ ତାର ଗୋଟେ ଡିଟେଲ କ୍ରୋନୋଲୋଜିକାଲ

0: ସୃଷ୍ଟି ଥିଲା। ଯେତେବେଳେ ଚୁହାଣ ମା ଫେର ସୁନାବେଡ଼ା ପ୍ଲେଟୁରୁ ଘୁଞ୍ଚି ଆସିଲେ ଏବଂ ମାରାଗଡ଼ାରୁ ଘୁଞ୍ଚି ଆସିଲେ ପୂର୍ବକୁ ପାଟନାଗଡ଼କୁ, ତାପରେ ଦୁଇ ବଡ଼ ବଡ଼ ମୂର୍ତ୍ତି ଯେଉଁ ସବୁ ବିଲ୍ଡିଂ ଥିଲା ସବୁ ଖସି ପଡ଼ିଲା, ରୁଇନ୍ ହେଲା, ଆଉ ଜଙ୍ଗଲ ବଢ଼ି ଉଠିଲା, ଆଉ ତାପରେ ଆଦିବାସୀମାନେ ଫେର ସେଇ ଅଞ୍ଚଳ ରହିଲେ।
1: ରାଣୀମହଲ ଖନନ ବେଳେ ଏକ ବିରାଟ କୋଠରୀ ବାହାରିଥାଏ। କାନ୍ଥ ସବୁର ଉଚ୍ଚତା 22 ଫୁଟ। ପାର୍ଶ୍ୱସ୍ଥ ଆଉ ଏକ କୋଠରୀ ଏବେ ମଧ୍ୟ ପୋତି ହୋଇ ରହିଛି। ଏହି 2 କୋଠରୀ 4 ଫୁଟ ଉଚ୍ଚର 2 ପ୍ରାଚୀର ଦ୍ୱାରା ଆବେଷ୍ଟିତ ଏବଂ ସମଗ୍ର ନିର୍ମାଣର ଚାରିପଟେ ଏକ ପ୍ରକାଣ୍ଡ ପଥର ପାଚେରୀ ଥିବାର ଦେଖାଯାଏ। ଏହା ବିଧାନସଭା ଗୃହ ଭଳି ଏହା ଶାସନ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିଲା। ଏସବୁ ଖ୍ରୀଷ୍ଟୀୟ 9ରୁ 12 ଶତାବ୍ଦୀ ଯାଏ କାଳଚୁରୀ ରାଜତ୍ୱ ଅମଳର ବୋଲି ଜଣାଯାଏ। 1948 ଶିଶୁପାଳଗଡ଼ ଖନନ ପରେ 1982 ମାରାଗୁଡ଼ା ଉପତ୍ୟକା ଖନନ କାର୍ଯ୍ୟ ହେଉଛି ଓଡ଼ିଶାର ବୃହତ୍ତମ ପ୍ରତ୍ନତାତ୍ତ୍ୱିକ ଖନନ। ଏହା 400ରୁ 1200 ଖ୍ରୀଷ୍ଟାବ୍ଦର ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ପ୍ରତି ଆଲୋକପାତ କରିଥାଏ। ଏହି ଧ୍ୱଂସସ୍ତୂପ 5ମ ଶତାବ୍ଦୀରେ ବିକଶିତ ଏକ ଉଚ୍ଚକୋଟୀର ଧାର୍ମିକ ସଂସ୍କୃତିର ସ୍ୱାକ୍ଷର ବହନ କରିଛି।

ପ୍ରଚାରକଲୁ ତଥ୍ୟ ସମ୍ମିଳିତ ରୂପକ ମାରାଗୁଡ଼ା ରଚନା ଏବଂ ପ୍ରଯୋଜନା କରିଥିଲେ କାଳିକିଙ୍କର ମିଶ୍ର ଏବଂ ସହଯୋଗିତାରେ ଥିଲେ ଅଜିତ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଅଗ୍ନିପଥ ଚଳଚ୍ଚିତ୍ରରୁ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ସନୁ ନିଗମ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଂଯୋଜନା ଅଜୟ ଅତୁଲ।

0: ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି।

0: ସମାଧାନ ସମାରୋହ 2026 ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମେରି ବ୍ରଦର କି ଦୁଲ୍ହନ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରାଫତ ଅଲ୍ଲୀ ଖାନ, ଗୀତ ରଚନା ଇର୍ଷାଦ କାମିଲ, ସଙ୍ଗୀତ ସଂଯୋଜନା ସୋହିଲ ସେନ।
2: बिल्लू मुन्नी और शम्स की रामपुर मेरठ और इटावा से, संगीत है सोहेल सेन का, बोल है डॉक्टर इरशाद कामिल के। पेश करते हैं हर आशिक के दिल को कुरेदने वाला गाना, कैसा ये इश्क है।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେକେ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତିକାର ସାୟଦ କଦ୍ରୀ।

ଭେଟିଦେଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ପ୍ରଭୁପାଦ ମହାନ୍ତିଙ୍କ କଣ୍ଠରୁ, ଗୀତ ରଚନା ସୁପ୍ରିତ କୁମାର ମାନ୍ନା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ହ୍ୟୁମାନ ସାଗରଙ୍କ କଣ୍ଠରୁ। ଗୀତଟି ପାଇଁ କଣ୍ଠଦାନ ଗୀତ ରଚନା କରିଛନ୍ତି ସନ୍ତୋଷ ପାଣିଗ୍ରାହୀ, ସଙ୍ଗୀତ ସଂଯୋଜନା ସିଲୁ ନାୟକ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତିଙ୍କ କଣ୍ଠରୁ। ଗୀତ ରଚନା ସୁମିତ, ସଙ୍ଗୀତ ସଂଯୋଜନା ଶାନ୍ତିରାଜ ଖୋସଲା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ସ୍ୱୟଂ ପ୍ରଭାସ ପାଢ଼ୀଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଆଶିଷ କୁମାର, ସଙ୍ଗୀତରେ ସଜେଇଛନ୍ତି ସୌମ୍ୟ ଶ୍ରୀ ଶତପଥୀ।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣନ୍ତୁ ସୁଶାନ୍ତ ପଣ୍ଡାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଶାନ୍ତନୁ ନାୟକ, ସଙ୍ଗୀତରେ ସଜେଇଛନ୍ତି ସତ୍ୟରଞ୍ଜନ ବାଲ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଟଙ୍କା ଯୋଗ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୋନାଲି ରାଥୋଡଙ୍କ କଣ୍ଠରୁ। ଗୀତିକାର ପ୍ରବୀଣ ସକିର, ସଙ୍ଗୀତ ସଂଯୋଜନା ରୂପକୁମାର ରାଥୋଡ଼।

0: ଶୁଣିଲେ କେତୋଟି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷବାସ କଥା।
1: ଚାଷବାସ କଥାରେ ଆମେ ଜାଣିବା ଆଜି କାଙ୍ଗୁ ଚାଷ ବିଷୟରେ। କାଙ୍ଗୁ ଏକ ପ୍ରମୁଖ ମିଲେଟ୍ ଫସଲ ଅଟେ। ଏହାକୁ ଛୋଟ ଧାନ୍ୟ ମଧ୍ୟ କୁହାଯାଏ। ପୁରୁଣା ସମୟରୁ ଗ୍ରାମ ଅଞ୍ଚଳରେ ଲୋକମାନେ କାଙ୍ଗୁ ଖାଇ ଆସୁଛନ୍ତି। ଏହା ପୌଷ୍ଟିକ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ। କାଙ୍ଗୁରେ ଲୌହ, କାଲସିୟମ, ପ୍ରୋଟିନ୍ ଓ ଫାଇବର ରହିଥାଏ। ତେଣୁ ଏହା ଶରୀର ପାଇଁ ବହୁତ ଉପକାରୀ। କାଙ୍ଗୁ ଚାଷ ବିଶେଷ କରି ଖରା ଅଞ୍ଚଳରେ ଭଲ ହୁଏ। କମ୍ ପାଣିରେ ମଧ୍ୟ ଏହି ଫସଲ ବଢ଼ିଥାଏ। ତେଣୁ ଏହାକୁ ଖରାଟିଆ ଚାଷ ମଧ୍ୟ କୁହାଯାଏ। ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡି ଅଞ୍ଚଳରେ କାଙ୍ଗୁ ଚାଷ ଅଧିକ ହୁଏ। କାଙ୍ଗୁ ଚାଷ ପାଇଁ ଦୋରସା ଓ ହାଲୁକା ବାଲୁକାମୟ ମାଟି ଭଲ ହୁଏ। ପ୍ରଥମେ ଜମିକୁ ଭଲ ଭାବେ ଚଷି କରି ସଫା କରାଯାଏ। ପରେ ଗୋବର ସାର ଓ ଜୈବିକ ସାର ମିଶାଇ ଜମି ପ୍ରସ୍ତୁତ କରାଯାଏ। ଭଲ ବିହନ ବାଛି ବର୍ଷା ଆରମ୍ଭ ସମୟରେ ବିହନ ପୋତାଯାଏ। କାଙ୍ଗୁ ଫସଲରେ ଅଧିକ ପାଣି ଦରକାର ହୁଏନି। ବର୍ଷା ପାଣିରେ ଏହା ସହଜରେ ବଢ଼ିଯାଏ। ତେଣୁ ଛୋଟ ଓ ଗରିବ ଚାଷୀମାନଙ୍କ ପାଇଁ ଏହା ଉପଯୁକ୍ତ ଚାଷ ଅଟେ। ବିହନ ପୋତିବା ପରେ ନିରା ଓ ଗୋଡ଼ା କାମ କରିବା ଦରକାର। ଘାସ ସଫା ରଖିଲେ ଫସଲ ଭଲ ବଢ଼େ। କାଙ୍ଗୁ ଫସଲରେ ସାଧାରଣତଃ କମ୍ ପୋକ ଓ ରୋଗ ଲାଗେ। ତେଣୁ ଏଥିରେ ବିଷ ବ୍ୟବହାର କମ୍ ହୁଏ। ଜୈବିକ ପଦ୍ଧତିରେ ଚାଷ କଲେ ଭଲ ଫଳ ମିଳିଥାଏ। ନିମ ତେଲ ଓ ଜୀବାମୃତ ବ୍ୟବହାର କଲେ ଫସଲ ସୁସ୍ଥ ରହେ। କାଙ୍ଗୁ ଫସଲ ସାଧାରଣତଃ 3-4 ମାସ ମଧ୍ୟରେ ହୋଇଥାଏ। ଫସଲ ପକିଲେ ଗଛ କାଟି ଶୁଖାଯାଏ। ପରେ ଦାନା ଅଲଗା କରି ସଂରକ୍ଷଣ କରାଯାଏ। କାଙ୍ଗୁ ଦାନାରୁ ଭାତ, ପେଜ, ରୁଟି ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଏ। ଆଜିକାଲି ଲୋକମାନେ ସ୍ୱାସ୍ଥ୍ୟ ପାଇଁ ମିଲେଟ୍ ଖାଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ କାଙ୍ଗୁର ଚାହିଦା ବଜାରରେ ବହୁତ ବଢ଼ୁଛି। ସରକାର ମଧ୍ୟ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ଚାଷୀମାନଙ୍କୁ ଭଲ ବିହନ ଓ ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି। କାଙ୍ଗୁ ଚାଷ ପରିବେଶ ପାଇଁ ମଧ୍ୟ ଭଲ ଅଟେ। ଏହା କମ୍ ପାଣିରେ ବଢ଼ିଥାଏ ଓ ମାଟିର ଉର୍ବରତା ରକ୍ଷା କରେ। ତେଣୁ ଭବିଷ୍ୟତରେ କାଙ୍ଗୁ ଚାଷର ଗୁରୁତ୍ୱ ଆହୁରି ବଢ଼ିବ। କାଙ୍ଗୁ ଚାଷ ଏକ ପୌଷ୍ଟିକ, କମ୍ ଖର୍ଚ୍ଚ ଓ ଲାଭଜନକ ଚାଷ ଅଟେ। ଏହି ଚାଷ କରି ଚାଷୀମାନେ ଭଲ ଆୟ କରିପାରିବେ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପାଇପାରିବେ। କାଙ୍ଗୁ ଚାଷ ଆମ ପୁରୁଣା ପାରମ୍ପରିକ ଚାଷ ପଦ୍ଧତିର ଏକ ଅଂଶ ଅଟେ। ପୂର୍ବରୁ ଗ୍ରାମ ଅଞ୍ଚଳରେ ଲୋକମାନେ କାଙ୍ଗୁ ଭାତ ଓ ପେଜ ଖାଇ ଦିନଭରି କାମ କରୁଥିଲେ। ଏହା ଶରୀରକୁ ଶକ୍ତି ଦେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବାକୁ ଦେଉନଥାଏ। ତେଣୁ ଚାଷୀ ଓ ଶ୍ରମିକମାନଙ୍କ ପାଇଁ ଏହା ବହୁତ ଉପକାରୀ ଖାଦ୍ୟ ଅଟେ। କାଙ୍ଗୁରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ, ଯେପରିକି କାଙ୍ଗୁ କ୍ଷୀରି, ରୁଟି, ଉପମା, ଲଡ଼ୁ ଓ ବିସ୍କୁଟ। ଆଜିକାଲି ସହର ଅଞ୍ଚଳରେ ମଧ୍ୟ ମିଲେଟ୍ ଖାଦ୍ୟର ଚାହିଦା ବଢ଼ିଛି। ଲୋକମାନେ ସୁସ୍ଥ ରହିବା ପାଇଁ କାଙ୍ଗୁ ଭଳି ଧାନ୍ୟ ଖାଇବାକୁ ଆଗ୍ରହ ଦେଖାଉଛନ୍ତି। କାଙ୍ଗୁ ଚାଷରେ ଖର୍ଚ୍ଚ କମ୍ ହୁଏ। ଏଥିରେ ଅଧିକ ସାର, ପାଣି କିମ୍ବା ବିଷ ଦରକାର ହୁଏନି। ତେଣୁ ଛୋଟ ଚାଷୀମାନେ ମଧ୍ୟ ସହଜରେ ଏହି ଚାଷ କରିପାରିବେ। କାଙ୍ଗୁ ଚାଷ କେବଳ ଏକ ଫସଲ ନୁହେଁ, ଏହା ସ୍ୱାସ୍ଥ୍ୟ, ପରିବେଶ ଓ ଚାଷୀଙ୍କ ଆର୍ଥିକ ଉନ୍ନତିର ଏକ ଭଲ ମାର୍ଗ ଅଟେ।
0: ଶୁଣିଲେ ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆକାଶବାଣୀ ଜୟପୁର, ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସର 31 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର କାଇଟା। ଏ ସମ୍ପର୍କରେ ଆପଣ ମେ ମାସ 31 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06 8 0684 230690। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର କାଇଟା। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତିକାର ସୌମେନ୍ଦ୍ର ମିଶ୍ର, ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସସ୍ମିତା ବିଶ୍ୱାଲଙ୍କ କଣ୍ଠରୁ। ଗୀତଟି ପାଇଁ ନିର୍ଦ୍ଦେଶନା ଦେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ, ଗୀତିକାର ବାପୁ ଗୋସ୍ୱାମୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ସୋହମ, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରୁ, ଗୀତିକାର ବିଜୟ ମାଲା, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଭିଜିତ ଏବଂ ନିବେଦିତାଙ୍କ କଣ୍ଠରୁ, ଗୀତିକାର ପଞ୍ଚାନନ। ସଙ୍ଗୀତରେ ସଜେଇଛନ୍ତି ଶରତ ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ପଞ୍ଚାନନ ନାୟକଙ୍କ ଅନ୍ୟ ଏକ ଗୀତ ରଚନାରେ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ, କଣ୍ଠଦାନ କରିଛନ୍ତି କୁମାର ସାନୁ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନିମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପଭିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: 12 ସାଲ ଅଗର କମ୍ପେୟାର କରୁ ମୈ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ତୋ ଜୋ ବେସିକ ଚିଜେ ହୈ ଏଜୁକେସନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଇ ଐସେ ସୱାଲ ହୈ ମୋଦି ନେ ବେସିକ ଚିଜୋ

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କୋଇ ମିଲ୍ ଗୟା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଶାନ, କବିତା କୃଷ୍ଣମୂର୍ତ୍ତି ଏବଂ ବେବି ସ୍ନେହା। ଗୀତ ରଚନା କରିଛନ୍ତି ନାସିର ଫରାଜ। ସଙ୍ଗୀତ ସଂଯୋଜନା ରାଜେଶ ରୋଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ତାଙ୍କ ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠାରୁ ଆରମ୍ଭ ହେବ। କାଲିଠାରୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ୍ ଅଫ୍

0: लहर होने का संभावना है।
1: ग्रीष्म प्रवाह और जल संकट मुकाबला आगुआ प्रस्तुत रहिबाकु राज्य सरकार और जिला प्रशासन को परामर्श दिया जाइछि। प्रचंड खरारे बाहर को न जिबा, पर्याप्त परिमाण पानी पीबा और शिशु तथा वयस्क मानक जत्न नेबाकु कहा जाइछि। पानीपाग केन्द्र एभली आकलन पर भुवनेश्वर स्थित आंचलिक पानीपाग केन्द्र निर्देशिका मनोरमा महांती प्रतिक्रिया रे कहिछन्ति
2: ତା'ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ୍ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ୍ ରହିବାର ସୁବିଧା।
1: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:45। ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ। ଚୈତିଜହ୍ନ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଖରାଦିନେ ଚର୍ମର ଯତ୍ନ ଏବଂ ଭେଟଘାଟରେ ଆମ ଅଞ୍ଚଳର ଏକ ପ୍ରତିଭା ସହ ସାକ୍ଷାତକାର। ସନ୍ଧ୍ୟା 6:15 ଶୁଣିବେ ଶୁଣିମା ହେଉ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କେତୋଟି ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। କୃଷି ଓ କୃଷକ ଶୁଣିବେ ରାତି 7:30। ଏଥିରେ ଶୁଣିବେ ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଏକ ଆଲୋଚନା। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପ୍ରଦୀପ କୁମାର ପାତ୍ର। ନାଟକ ଆସ ସିନେମା କରିବା ଶୁଣିବେ ରାତି 9:30। ରଚନା ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ପ୍ରଯୋଜନା ରଞ୍ଜନ କୁମାର ବେହେରା। ଅନୁରୋଧରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:47। ଏଇଠି ଆମର ଚଳିତ ଅଧିବେଶନର ପରିସମାପ୍ତି ଘୋଷଣା କରୁଛୁ। ସାନ୍ଧ୍ୟ ଅଧିବେଶନ ଆଜି ଅପରାହ୍ନ 5:00 ଶୁଣିପାରିବେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।
1: लता मंगेशकर को आप सुन रहे थे मेरे महबूब इस फिल्म से। शकील बदायूनी ने इसे लिखा और नौशाद ने संगीत दिया इस गीत का।
2: अमर गीतों की रचयिता कवि प्रदीप की सुपुत्री मितुल प्रदीप साझा कर रही है अपने पिता कवि प्रदीप के जीवन से जुड़ी कुछ यादें।
3: जैसे उनके कपड़े बहुत ही सादे रहते थे, कभी भी सफेद के सिवा उन्होंने पहना नहीं। एकदम सीधे सादे व्यक्ति, लेकिन उन्होंने बच्चों के ऊपर कभी भी अपना सिद्धांत लादा नहीं, लेकिन वो सिद्धांत से चलते थे तो हम देखते थे उनको, तो वो चीजें हम में अपने आप से आ गई।
2: तो सुनना न भूले कार्यक्रम उजाले उनकी यादों।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ସମ୍ପର୍କ ସମ୍ପର୍କ ଯାହା ବିଶ୍ୱାସରେ ଆରମ୍ଭ ଏବଂ ନିଶ୍ୱାସରେ ଶେଷ ସମ୍ପର୍କ ଯାହା ପ୍ରେମରେ ଆରମ୍ଭ ଏବଂ ସନ୍ଦେହରେ ଶେଷ ସମ୍ପର୍କ ଯାହାକୁ ଯୋଡ଼ି ରଖିବାକୁ ହେଲେ ବିଶ୍ୱାସ ରଖିବାକୁ ହୁଏ ଏବଂ ସେହି ବିଶ୍ୱାସରୁ ସୃଷ୍ଟି ହୁଏ ଭଲ ପାଇବା
1: ଠିକ୍ ସେହିପରି ଯେପରି ସମ୍ପର୍କ ଆପଣମାନଙ୍କ ଆଉ ଆମ ମଧ୍ୟରେ ରହିଛି ହଁ ସାଥୀ ଆମ ଭିତରେ ଥିବା ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିଦିନ ଆମେ ଆପଣଙ୍କ ନିକଟକୁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଭେଟି ନେଇ ଆସିଥାଉ ଏବଂ ସେହିପରି ଆଜିର ଏହି ସମ୍ପର୍କ ଅଗଣାକୁ ଆସିଯାଇଛୁ ଆମେ ସୁଶୀଲ କୁମାର ସାହୁ
0: ରେଶ୍ମା ମହାରଣା।

0: ତେବେ ହଁ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢିବା ଏବଂ ଶୁଣିବା ଆଜିର ବିଚାର।
1: ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମଟି ସଠିକ୍ ଦିଗରେ ନ କରାଯାଏ, ଆଉ ଯଦି ଦିଗ ଠିକ୍ ଥାଏ ତାହେଲେ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କଷ୍ଟ ଦେଇନଥାଏ।
0: ତେଣୁ ହଁ ସାଥୀ, ଜୀବନରେ ଗୋଟିଏ ସଠିକ୍ ଦିଗ ବାଛିବା ନିହାତି ଜରୁରୀ। ହେଲେ ଦିଦି, ଆଜି ତ ଶୁକ୍ରବାର, ଅର୍ଥାତ୍ ସମ୍ପର୍କ କାର୍ଯ୍ୟକ୍ରମ।
1: ହଁ ସୁଶୀଲ।
0: ହେଲେ ଶୁକ୍ରବାରରେ କଣ ହୁଏ ତମର ମନେ ଅଛି ନା?
1: ଶୁକ୍ରବାର କଣ କିଛି ସ୍ପେଶିଆଲ?
0: ଆରେ କଣ ଭୁଲି ଯାଉଛ ଦିଦି, ସମ୍ପର୍କ କାର୍ଯ୍ୟକ୍ରମରେ ପରେ ଆମେ ଆମର ଶ୍ରୋତାବନ୍ଧୁ ମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ଏବଂ ତାଙ୍କର ମନ ପସନ୍ଦର ଗୀତ ଶୁଣନ୍ତି।
1: ଆରେ ସୁଶୀଲ, ସତରେ ମୁଁ ଭୁଲି ଯାଇଥିଲି, ଜାଣିଛ ନା? ଚାଲ ଚାଲ ଚାଲ କଥା ହବା।
0: ହଁ ଚାଲ ଦିଦି, କଥା ହବା ଆମର ଶ୍ରୋତାବନ୍ଧୁ ମାନଙ୍କ ସହିତ ଏବଂ ତାଙ୍କର ମନ ପସନ୍ଦର ଗୀତ ଶୁଣିବା। ତେବେ ହଁ ସାଥୀ, ଚାଲନ୍ତୁ ଆରମ୍ଭ କରିବା ଆପଣମାନଙ୍କର ଅତି ପ୍ରିୟର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।
1: ତେବେ ଚାଲ ଆମ ପ୍ରଥମ କଲର୍ଟି ଆମ ସହିତ କିଏ ଆଉ କେଉଁଠାରୁ ଯୋଡ଼ି ହୋଇଛନ୍ତି ଶୁଣିବା।
0: ହ୍ୟାଲୋ।
2: ହ୍ୟାଲୋ ଭାଇ ନମସ୍କାର।
0: ଭାଇ ନମସ୍କାର, କିଏ କହୁଥିଲେ ଏବଂ କୋଉଠୁ କହୁଥିଲେ?
2: ମୁଁ ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଚୋର।
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭାଇ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ ଭାଇ। ଆଉ କେମିତି ଅଛନ୍ତି?
0: ବହୁତ ବଢିଆ ଅଛି ଭାଇ, ଆପଣ କେମିତି ଅଛନ୍ତି?
2: ମୁଁ ମଧ୍ୟ ବହୁତ ଭଲରେ ଅଛି, ଖୁସିରେ ଅଛି। ଆଉ
0: ଆପଣଙ୍କର ଘରେ ସବୁ କିଏ କିଏ ରୁହନ୍ତି ଭାଇ?
2: ଘରେ ତ ମା ବାପା ଅଛନ୍ତି, ମୋର ଜେଜେମା ଅଛନ୍ତି, ମୋର ୱାଇଫ ଅଛି, ପୁଅ ଅଛି, ଝିଅ ଅଛି।
0: ତେବେ ଆଜି କୋଉ ଗୀତ ଶୁଣିବାକୁ ଚାହିଁବେ ଭାଇ?
2: ଆଜି ଶୁଣେଇ ଦେବେ ସମ୍ବଲପୁରୀ ଗୀତଟା ଶୁଣେଇ ଦେବେ। କି ସିଙ୍ଗାର ବୋଗାଡୋ ନୂଆ ପୁଲୁସ, ଡାବଗୁଡୁକା ଧରି କରି ଆସୁଛେ ତୋର ମୁନୁଷ, ଜଲେ ମାଉରସ। ଏଇ ଗୀତ ଶୁଣେଇ ଦେବେ।
0: ନିଶ୍ଚିତ ଭାଇ, ତେବେ ଏହି ଗୀତଟି କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି?
2: ପ୍ରଥମେ ତ ଆପଣଙ୍କୁ
0: ଧନ୍ୟବାଦ ଭାଇ।
2: ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ସୁବଲ କୁମାର ସାହୁ, ନାଗୁ ପାତ୍ର, ଏତିକି।
0: ନିଶ୍ଚିତ ଭାଇ, ଆପଣଙ୍କର ମନ ପସନ୍ଦର ଗୀତ ଆମେ ବଜାଇ ଶୁଣେଇଦେବୁ।
2: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଭାଇ।

0: ରେଖା ଆପଣଙ୍କର ସହିତ କଥାବାର୍ତ୍ତା ହେମି ବୋଲି ଭାବୁଥିଲି ଫୋନଟା ଲଗେଇଛେ ଆଉ।
1: ନିଶ୍ଚିତ ଭାଇ, ବହୁତ ବହୁତ ଧନ୍ୟବାଦ, ଏହିପରି ଭଲ ପାଇବା ଆମକୁ ଦେଉଥାନ୍ତୁ ଏବଂ ଆମ ସହିତ କଥାବାର୍ତ୍ତା ହେଉଥାନ୍ତୁ ଭାଇ।
0: ହଁ ଆଜ୍ଞା, ବୋଧେ ତ ଖରା ଟିକେ ବଢି ଯାଉଛେ, ଖରାର ଲାଗି ଟିକେ ଏକା ଟିକେ ଅସୁବିଧା ହଉଛେ, ନହେଲେ ବାକି ଦେହ ପା ଠିକ ରହିଛେ, ଖରାର ଲାଗି ଟିକେ ସତର୍କ ହେବା ପଡୁଛେ ଆଉ।
1: ନିଶ୍ଚିତ ଭାଇ, ସଚେତନତା ବହୁତ ଜରୁରୀ। ତେବେ ଆଜି କୋଉ ଗୀତ ଶୁଣିବେ ଭାଇ କୁହନ୍ତୁ?
0: ଆଜି ଦେଇଦେବେ ଝୁମକା ଟିକେ, ତୁ ତ ହଲେଇ ଦେ ରୁମ୍ ଝୁମ୍ କରି ଟିକେ ବଜେଇ।
1: ନିଶ୍ଚିତ ଭାଇ, ତେବେ ଏହି ଗୀତଟି କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି?
0: ହଁ ହଁ ଆଜ୍ଞା, ଡେଡିକେଟ୍ କରିବି ମୁଇଁ ଚିତ୍ର ସେନ ସବର, ମନୋଜ ପୁଣ୍ଡେ ପୁଟେଲ, ମୋନା ପୁଣ୍ଡା, ତାପରେ ଆମର କରମସାନୀ ସାହୁ, ନାଗୁ ପାତ୍ର, ବୃଷଭ ଗହିର, ତାପରେ ଅଛେ ଆମର ଯେତେଶ୍ୱର ସୀମାନ ସବର, ପଙ୍କଜ ମିଶ୍ର, ଶାଶ୍ୱତ ମହାପାତ୍ର, ସମସ୍ତଙ୍କୁ ଡେଡିକେଟ୍ କରବାର ଲାଗି ଏଟା ଆପଣଙ୍କୁ ମୁଇଁ ଜଣାଉଛେ ଆଉ।
1: ନିଶ୍ଚିତ ଭାଇ, ଆପଣଙ୍କର ମନ ପସନ୍ଦର ଗୀତ ଆମେ ବଜେଇ ଶୁଣେଇଦେବୁ ଏବଂ ଡେଡିକେଟ୍ ମଧ୍ୟ କରିଦେବୁ। ବର୍ତ୍ତମାନ ଆପଣ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲୁ, ନମସ୍କାର।

ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ ତତେ କରନ୍ତି କି ପାଟରାଣୀ ଝୁଲି ଝୁଲି ତୁ ଚାଲୁଛୁ ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ

0: ଭାଇ ଆଜି କୋଉ ଗୀତ ଶୁଣିବାକୁ ଚାହିଁବେ କୁହନ୍ତୁ ଭାଇ।
1: ମତେ ଶୁଣିବେ ଫିଲ୍ମ ହେଲା ସମାଧି, ଗୀତ ହେଲା ଜବ ତକ ରହେ ଚନ୍ନେ ଜିଆ ପଦା ରହା ଓ

0: ତେବେ ସାଥୀ ଶୁଣୁଥିଲେ ତ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ, ଯେଉଁଥିରେ ଆପଣମାନଙ୍କର ମନପସନ୍ଦର ଗୀତ ଆମେ ବଜାଇ ଶୁଣେଇଲୁ। ତେବେ ବର୍ତ୍ତମାନ ଆମେ ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛେ। ବର୍ତ୍ତମାନ ଆପଣମାନଙ୍କଠୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଇଁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଆପଣମାନେ ଶୁଣିବେ 25 ତାରିଖରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଟି, ଯେଉଁଥିରେ ଆପଣମାନେ ଶୁଣିବେ ଗୋଟିଏ ସାକ୍ଷାତକାର ସମୟ ତ କେବେ ଫେରି ଚାହେଁନା, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା।
0: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି, ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହା ବିଷୟରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ଆମ ନିକଟକୁ ଆପଣମାନେ ମତାମତ ପଠାଇବା ପାଇଁ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568,
0: ଏବଂ ଆମର ଇମେଲ୍ ଆଇଡିଟି ହେଲା
1: airjaipur@gmail.com।
0: ତେବେ ହଁ ସାଥୀ, ଏହା ତ ଥିଲା ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ବର୍ତ୍ତମାନ ଆପଣମାନଙ୍କଠୁ ଏହି ସୁନେଲି ସନ୍ଧ୍ୟାରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ସୁଶୀଲ କୁମାର ସାହୁ,
1: ଆଉ ମୁଁ ରେଶ୍ମା ମହାରଣା। ରହିଲୁ ସାଥୀ, ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସରୋଜ କୁମାର ନାୟକ ଏବଂ ସନ୍ତୋଷୀ ଆଚାରୀ।

0: ଆରେ ବଢିଆ ଗୀତ ମାମା ଶୁଣାଇ ଦେଲୁ
1: ବେ ଓଡ଼ିଆ ଗୀତ ବୋଲ ତ ଏଇଠି ଟେସନ ଗୀତ ଆରି କାଇଟା କରୁ ତାଇ କୋରାପୁଟ ତ ରାୟଗଡା ଟେସନ ଗୀତ ଆରି ଆମର ଭାଇ ଆଦିବାସୀ ଭାଇ ମାନେ ମନକର କାଇଟା ବାନ୍ଧି ଯୋଉଟା ହେଲେ ଗୀତାକା କୋନ୍ତି ରାନ୍ଧବାକେ ଗଲେ ଗୀତାକା ତୋର ରୋପା କରବାକେ ବୋଲେ ଗୀତାକା ନିଞ୍ଜାଲିକି ବୋଲେ ଗୀତାକା ମରଲା ବୋଲେ ଗୀତ ତୋର ଜିଲା ବୋଲେ ଗୀତ ଶ୍ରଦ୍ଧା ବୋଲେ ଗୀତ ଦୁଃଖ ବୋଲେ ଗୀତ ଯୋଉଟି ବୋଲେ
0: ଗୀତାକା
1: ଯୋଉଟାକେ ମିଶା ଧରିକରି ଗୀତ ଆରମ୍ଭ ହେଇଯାଇଛି ହେଲେ ଭାଞ୍ଜି ଏମିତି ଆମର ଏ ଅଞ୍ଚଳ ଭିତରେ ଜବର ଲୋକ ଆଚତ ନାଟ ଗୀତ ମାନ କରଲାଇନି ହେଲେ କେତେ ଲୋକ ସେଟା ସେମାନଙ୍କୁ ଜାଣିଲାନି କେତେ ଲୋକ ସେମାନଙ୍କୁ ନା ଜାଣି ନ ପାରିଲାନି ବୁଝିଲୁ କି ନାଇଁ ଯେ ଦେଖିଲାନି ଶୁଣିଲାନି ସେ ଜାଣିଲାନି ହେଲେ ଆମେ ଗୋଟେ ଆଚୁ କେମିତି ବୋଲେ ଆମର ଭାଇ ଭଉଣୀ ମାନଙ୍କୁ ଯେ ଇତି ଆମର ଅଞ୍ଚଳ ଭିତରେ ଆଚତ ସେମାନଙ୍କୁ ଡାକାଇଲୁନି ଏଠି କଥାବାର୍ତ୍ତା ହେଲୁନି ସେମାନେ କାଇ କାଇଟା ମାନେ କରଲାନି କନ୍ତି କନ୍ତି କାଇଟା କରଲା ଆଚତ କାଇ ସିନେମା କି ଡାରମା କି କାଇ ନାଟ ଗୀତ କାଇଟା କରଲାନି ସେମାନଙ୍କୁ ଡାକିକରି ଆମେ ଇତି ଆମେ ଆମର ଭାଇ ଭଉଣୀ ଜଣାଇ ଦେଲୁନି ସେମିତି ଆଜି ଆମର ଗୋଟେ ଭାଇକି ଆମେ ଡାକାଇଲୁ ଆଚୁ ଇତି ବୈଠକ ତାନେ ତାଙ୍କର ସାଙ୍ଗେ କଥାବାର୍ତ୍ତା ହେବୁ କଥାବାର୍ତ୍ତା ଭାଇ ଇଏ କରି ଆମର ଭାଇ ଭଉଣୀ ମାନଙ୍କୁ ଜଣାଇବୁ ସେମାନେ ମିଶା ଶୁଣିବେ ଆମେ ମିଶା ଶୁଣିବୁ ହେଲେ ଡାକିଦେଲିନି ବାବୁ ଗେଲେ ହେଲେ ଆସ ବାବୁ ଜୁହାର ଭାଇ ଭଉଣୀ ମାନ ଆଜି ଆମେ ବୈଠକ ତ ବସିଲୁ ଅଛୁ ଆମର ବୈଠକ ତାନେ ଆମର ଗୋଟେ ବଡ ବାବୁକୁ ଯଦି ଡାକାଇଲୁ ଅଛୁ ଇ ଅଞ୍ଚଳର ଯେଉଁ ପ୍ରତିଭାମାନ ଅଛେ ଆମେ ଭିନ୍ ଭିନ୍ ଦିନ ଗୋଟେ ଗୋଟେ ହାଟେ ଆମେ ଆମର ଭାଇ ଭଉଣୀ ମାନଙ୍କୁ ଡାକାଇଲୁନି ଆରେ ସେମାନଙ୍କ ସାଙ୍ଗେ କଥାବାର୍ତ୍ତା ହେଇକରି ସେମାନେ କେମିତି ଆରମ୍ଭ କରିଲେ ସେମାନେ କାଇ କାଇଟା ମାନେ କରଲାଇନି ଲୋକମାନେ ଦେଖଲାଇନି କି ନାଇଁ ସେମାନେ କେନ୍ତା ଲାଗଲାନି ଆମର ଭାଇ ଭଉଣୀଙ୍କୁ କେନ୍ତା ଲାଗଲାନି ଆଜି ଆମର ବୈଠକ ତାନେ ଆମେ ଗୋଟେ ବାବୁକୁ ଡାକାଇଲୁ ଅଛୁ ତାଙ୍କର ସାଙ୍ଗେ ଖଣ୍ଡେ ପରିଚୟ ହେଇଯାଉ ତାର ପଛେ କଥାବାର୍ତ୍ତା ହେବୁ ବାବୁ ତମର ଖଣ୍ଡେ ପରିଚୟ ଦିଆ
2: ମୋ ନାଁ ସରୋଜ ମିଶ୍ରା ବାବୁ କୋରାପୁଟ ଜିଲ୍ଲାର ଆଦିବାସୀ ଫିଲ୍ମ ଆଲବମ୍ ଅର୍ କମେଡି ଲଗେ କାମ କଲିନି
1: ହେଲେ ବାବୁ
2: ମେକଅପ୍ ମିଶା କଲିନି
1: ହେଲେ ବାବୁ ସରୋଜ ବାବୁ ଯେଉଁ ତମେ କହିଲାସିନି ଦେଖ ଆମେ ବେଶୀ ଦିନ ହେଲା ତମକେ ଟିଭି ତାନେ ବୋଲାବେ ଆରି ରିଲ୍ ତାନେ ସବୁ ତାନେ ଆମେ ତମକେ ଫେସବୁକ୍ ତାନେ ସବୁ ଦେଖିଲୁନି ଯେ ତମେ କାଇ କାଇ ଭେଶ ମାନେ ବାନ୍ଧିଲାସିନି କମେଡି ଗୀତ ମାନେ କରିଲାସିନି ନାଟ ମାନେ କରିଲାସିନି ଭିନ୍ ଭିନ୍ ଭେଶ ମାନେ ମିଶା ବାନ୍ଧିଲାସିନି ସେଟା ମିଶା ଆମକୁ ବଡ଼ ଶ୍ରଦ୍ଧା ଲାଗିଲାନି ହେଲେ ଇ ଯେନ୍ କାମ ମାନେ ତମେ କରିଲାସିନି ଏଇଟା କେବେ ତାନୁ ତମେ ଆରମ୍ଭ କରିଲା ସେଟା
2: ମୁଁ 48 ବୟସ ଲଗଲି ଆରମ୍ଭ କଲିନି
1: ବୋଲେ ତମେ କହିବା କଥା ଗୋଟେ 20-25 ବର୍ଷ ହେଇଗଲା ତମେ ଏଇଟା ଆରମ୍ଭ କରି
2: ଆରମ୍ଭ କରି
1: ଏଇଟା ତମକେ କେମିତି କିଏ ତମକେ କହିଲା ଯେ ଏଇ କାମ କରବାକେ କି ତମ ମନ ଭିତରେ ନୁଆ ହେଲା କି କେନ୍ତା ଖଣ୍ଡେ ହେଲା ତମକେ କିଏ ଶିଖାଇଲା କି ଖଣ୍ଡେ କୁହନି
2: ମକେ ଆମର କମେଡିଆନ ଟିଙ୍କଲୁ ମାଦଳା ସାହିର ଟିଙ୍କଲୁ ମକେ ଜୟଖାଡି କେସେଟ ଲଗେ 5 ନମ୍ବର ଗାନା ଥାନେ ମତେ ରୋଲ କରାଇଲା
1: ଯୋନ ଜୟଖାଡି ଗୀତ ହେଇରେଲା ଯୋନ ଆଲବମ୍ ହେଇରେଲା ସେତି ତବେ ବେଶ ବାନ୍ଧିରେଲା ଏମିତି କେତେଟା ଆଲବମ୍ ତମେ ତମେ ବେଶ ବାନ୍ଧିଲା ଚାଷ
2: ଗୋଟେ 25-30
1: ହେଲେ 25-30 ଆଲବମ୍ ତାନେ ଯେନ୍ ଯେଉଁ ତମେ ବେଶ ବାନ୍ଧି କରି ନାଟ ଗୀତ ମାନେ କରଲାସ ଲୋକମାନେ ଦେଖିଲା ଲୋକମାନେ ମିଶା ଶ୍ରଦ୍ଧା ହେଲା ଇ ଯେଉଁ ବେଶ ମାନେ ବାନ୍ଧିଲାସ ତମକେ କାଇ ଡାବୁ ପତ୍ର ମିଳିଲା କି କେମିତି କରଲାସ ବାବୁ ଏଇଟା
2: ଡାବୁ ତ ନା ମିଳେ ବିଲକୁଲ ଡାବୁ ନା ମିଳେ ଶ୍ରଦ୍ଧା ଲଗେ କଲିସିନି ଆଉ
1: ଶ୍ରଦ୍ଧା ହେଇକରି ତମେ କରଲାସିନି ହେଲେ ଗୋଟେ ଲୋକ ଯଦି ଶ୍ରଦ୍ଧା ହେଇକରି କରସି ବୋଲେ ତାର ତ ଜୀବନ ଜୀବିକା ତ ଚାଲବାକେ ପଡୁଛି କି ନାଇଁ
2: ନାଇଁ ସେଟା ତ ସତ କଥା ଆଉ ଆମର ଚଲବା କାଜେ ପଇସା

ଶୁଣନ୍ତୁ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଚଳିତ ମଇ ମାସ 31 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର କାଇଟା। ଏ ସମ୍ପର୍କରେ ଆପଣ ମଇ ମାସ 31

ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମକୁ ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 0685423069090 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର କାଇଟା। ଏହି ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶୁଣିମା ହେଉ ଏହି କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:15। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କେତୋଟି ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ ରହିଛି ରାତି 7:30। ଏଥିରେ ଶୁଣିବେ ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଏକ ଆଲୋଚନା। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର। ନାଟକ ଆସ ସିନେମା କରିବା, ପ୍ରସାରଣ ସମୟ ଆଜି ରାତି 9:30। ରଚନା ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10। କେତୋଟି ସୁଗମ ସଙ୍ଗୀତ ଶୁଣିବେ ରାତି 10:30। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅର୍ଥାତ୍ ଶନିବାର ମଇ ମାସ 30 ତାରିଖ ଦିନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ଶରତ ସୁତବର୍ଣ୍ଣେ, ଲୋପିତା ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ସୁପ୍ରଭା ପାଢ଼ୀ ଏବଂ ଅଖିଳ କୁମାର ଲେଙ୍କା। ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ପ୍ରସାରଣ ସମୟ ସକାଳ 6:25। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45। ଏଥିରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଉଙ୍ଗା ମାଡ଼କାମି ଏବଂ ତାଙ୍କ ସାଥୀ। ବର୍ଣ୍ଣବିଭା ବର୍ଣ୍ଣାଳୀରେ ରହିଛି କାର୍ଯ୍ୟକ୍ରମ ସମ୍ଭାବନା, ଏଥିରେ ବିଷୟ ରହିଛି ପଦୁମ ପତରେ ପାଣି, ପ୍ରସାରଣ ସମୟ ସକାଳ 7:25। ଲଘୁସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଗୀତିଧାରାରେ ସକାଳ 9:00। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00 ଏବଂ ଦିନ 2:15। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମରେ ସକାଳ 9:30। ଦିନ 11:00 ରହିଛି ଲୋକଗୀତର କାର୍ଯ୍ୟକ୍ରମ ପାଲା, ଏଥିରେ ଶୁଣିବେ ଭୀଷ୍ମ ପ୍ରତିଜ୍ଞା, ପରିବେଷଣ କରିବେ ଅନାଦି ଚରଣ ଦାସ ଏବଂ ସାଥୀ। ମଧ୍ୟାହ୍ନ 12:30 ପ୍ରଚାର କରିବୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଦିନ 12:50 ରହିଛି କେତୋଟି ଭକ୍ତି ଗୀତ, ଶିଳ୍ପୀମାନେ ହେଲେ କବିତା କୃଷ୍ଣମୂର୍ତ୍ତି ଏବଂ ପଣ୍ଡିତ ଭୀମସେନ ଯୋଶୀ। ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚଳଚ୍ଚିତ୍ର ପ୍ରଡ୍ୟୁସର ଶିଳ୍ପୀ କିଶୋର କୁମାର, ରାଜେନ୍ଦ୍ର କ୍ରିଷନଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।
1: ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା ଲା

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିମା ହେଉ। ଉପସ୍ଥାପନା ଜଗନ୍ନାଥ ସେଠୀ।
3: ଆଜ୍ଞା, ମହିମଣ୍ଡଳେ ଜନ୍ମ ହୋଇ ଦେବତା ହେଲେ ବି ମରେ, ଏ ପୃଥିବୀରେ ଜନ୍ମ ହେଲେ ଦିନ ନା ଦିନେ ମରିବା ସୁନିଶ୍ଚିତ, କି ମଣିଷ କି ପଶୁ, ସମସ୍ତଙ୍କର ଦିନ ନା ଦିନେ ଯିବାକୁ ହେବ। ଜନ୍ମରୁ ମରଣ ଯାଏ ଭିନ୍ନ ଭିନ୍ନ ରୂପ ଆଉ ଭିନ୍ନ ଭିନ୍ନ ଅଭିଜ୍ଞତା ନେଇ ପାର ହେବାକୁ ହୁଏ। ସେଥିପାଇଁ ମହାପୁରୁଷମାନେ ଜୀବନଟାକୁ ଏକ ରଙ୍ଗମଞ୍ଚ ବା ନାଟକ ସାଙ୍ଗେ ତୁଳନା କରିଛନ୍ତି। ମଣିଷର ପିଲାଦିନେ ଯେମିତି ଯତ୍ନ ଦରକାର, ସେମିତି ବୁଢ଼ାବୁଢ଼ୀ କାଳେ ମଧ୍ୟ ଯତ୍ନ ଦରକାର, କାହିଁକି ନା ନିଜ କାମ ନିଜେ କରିବା ସମ୍ଭବପର ନାହିଁ। ସେଥିପାଇଁ ବୁଢ଼ାବୁଢ଼ୀ ହେଲେ ପୁଅ ବୋହୂ ନାତିନାତୁଣୀ ଉପରେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି। ଏହି ବୁଢ଼ାବୁଢ଼ୀଙ୍କୁ ଜରାଗ୍ରସ୍ତ ସମୟରେ ଯତ୍ନ ନେବା ତ ଦୂର କଥା, ଆଜିକାଲି ଭଲ ଭାବେ ମୁଠେ ଖାଇବାକୁ ମଧ୍ୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏପରିକି ପୁଅ ବୋହୂ ଘରୁ ବାହାର କରିଦେଇଥିବା ଘଟଣା ମଧ୍ୟ ଆମେ ଶୁଣିବାକୁ ପାଉଛୁ। ଆପଣ କହିଲେ ପିଲାଦିନୁ ମା ବାପା କେତେ ଗେଲାଜୁଲାରେ, କେତେ ଆଦରରେ, କେତେ ଔଷଧପତ୍ର ନ କଲେ ପିଲାଟି ବଡ଼ ହୁଏ, ସେ କଥା ଆଉ କିଏ ଚିନ୍ତା କରୁଛନ୍ତି? କେତେ ଦିଅ, କେତେ ଦେବତା, କେତେ ଝଡ଼ାଫୁଙ୍କା, କେତେ ଶେଖାଶେଖି କରି ବାପା ମା କେତେ ଉଜାଗର କରିନାହାନ୍ତି। ଆମେ କିନ୍ତୁ ମୁଣ୍ଡକୁ ହାତ ପାଇବା ପରେ ତେଳ ମାତ୍ର ସେମାନଙ୍କ କଥା ଚିନ୍ତା କରୁନାହାନ୍ତି। କଥାରେ ଅଛି, ନିଜେ ବାପା ମା ନହେଲା ପର୍ଯ୍ୟନ୍ତ ମା ବାପାର ମହତ୍ତ୍ୱ ବୁଝିବା ସହଜ ନୁହେଁ। ଆମେ ଶୁଣିଛୁ ଅଜାତଶତ୍ରୁ କୁଆଡ଼େ ଗୁଜବ କଥା ଶୁଣିଥିଲେ ଯେ ପିତୃହନ୍ତା ହେବାର ସମ୍ବାଦ ପାଇ ବିମ୍ବିସାର ଅଜାତଶତ୍ରୁଙ୍କୁ ଜନ୍ମ ହେବୁ ମାରିଦେବା ପାଇଁ ଚିନ୍ତା କରିଥିଲେ, କିନ୍ତୁ ପୁତ୍ର ଜନ୍ମ ହେବା ପରେ ପିତୃତ୍ୱର ଉଲ୍ଲାସରେ ସବୁ ଭୁଲି ଯାଇଥିଲେ। କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ବିମ୍ବିସାରଙ୍କୁ ବନ୍ଦୀ କରି ରଖିଥିଲେ ଅଜାତ ଶତ୍ରୁ, ଆଉ ସେହି ଗୁଜବ ଦୋହରି ଉଠିଥିଲା ଯେ ତାଙ୍କ ପୁତ୍ର ମଧ୍ୟ ପିତୃହନ୍ତା ହେବ। କିନ୍ତୁ ପୁତ୍ର ଜନ୍ମ ପରେ ଅଜାତ ଶତ୍ରୁ ମଧ୍ୟ ପିତୃତ୍ୱର ଉଲ୍ଲାସରେ ସବୁ ଭୁଲି ଯାଇଥିଲେ। ସେତେବେଳେ ସେ ଜାଣିପାରିଥିଲେ ତାଙ୍କର ଭୁଲ, ଯେଉଁ ବାପାଙ୍କୁ ସେ ଗୁଜବ କଥାରେ ବନ୍ଦୀ କରିଥିଲେ, ମାଙ୍କ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି କହି ପାଣି ଟୁପାଏ ମଧ୍ୟ ନ ଦେବା ପାଇଁ ତାଗିଦ କରିଦେଇଥିଲେ, ମାଙ୍କୁ ମା ବୋଲି ନ କହି କାଶୀରାଜ ନନ୍ଦିନୀ ବୋଲି ଡାକୁଥିଲେ, ହଠାତ୍ ଭୁଲର କ୍ଷମା ପ୍ରାର୍ଥନା କରିବା ପାଇଁ ବନ୍ଦୀଶାଳାକୁ ଧାଇଁ ଯାଇଥିଲେ, କିନ୍ତୁ ସେତେବେଳକୁ କ୍ଷମା ଦେବାକୁ ପିତା ବିମ୍ବିସାର ଆଉ

ଶିକ୍ଷିତ ନଥିଲେ। ଏବେ ତ ଅଜାଶତ୍ରୁ ଠାରୁ ଆହୁରି ବଳି ପଡ଼ିଲାଣି। ଯାହା କର୍ମ କରୁଛନ୍ତି କରୁଛନ୍ତି, ସେଥିରେ ପୁଣି ଅନୁତାପ ମଧ୍ୟ ନାହିଁ। ଆଉ ନିଜେ ବାପା ମା ହେଲେ ମଧ୍ୟ ବାପା ମାର ମହତ୍ତ୍ୱ ଜାଣିପାରୁନାହାନ୍ତି। ଦିନକୁ ଦିନ ଏତେ ସ୍ୱାର୍ଥପର ହେଇଗଲାଣି ଯେ ବାପା ମାଙ୍କ କଥା ଟିକିଏ ବି ଚିନ୍ତା କରୁନାହାନ୍ତି। ଆପଣ କହିଲେ କେତେ ଘରେ ପୁଅ ବୋହୂ ନିଜ ବାପା ମାଙ୍କୁ ଶ୍ରଦ୍ଧାରେ ନିଜ ପୁଅ ଝିଅଙ୍କ ଭଳିଆ ରଖିଛନ୍ତି? ନା ବୋହୁ ଶାଶୁ ଶ୍ୱଶୁରଙ୍କ ଯତ୍ନ ନେଉଛନ୍ତି ନା ପୁଅ। ଆଜ୍ଞା, ବାପା ମାଙ୍କୁ ଆଦର ଯତ୍ନ କରିବା ଦୂର କଥା, କେତେକ ଘରେ ଚାକର ଚାକରାଣୀ ଭଳିଆ ବ୍ୟବହାର କରୁଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେମାନେ କ'ଣ ଚାହୁଁଛନ୍ତି, ଏପରିକି ସିଧା ସିଧା କହି ପକାଉଛନ୍ତି, ଷୋହଳଣା ଇଚ୍ଛା ହେଲେ ରହ, ନହେଲେ ଯୁଆଡ଼େ ଯାଉଛୁ ଯା। ଏହି ଗଞ୍ଜଣା ସହି ନପାରି କେତେକ ବୁଢ଼ାବୁଢ଼ୀ ବୃଦ୍ଧାଶ୍ରମରେ ମଧ୍ୟ

0: ରହୁଛନ୍ତି। ପୁଅ ବୋହୂଙ୍କ ବଦନାମ ହେବ ବୋଲି କିଛି ପିତାମାତା ଚୁପ୍ ରହିଯାଉଛନ୍ତି। ଅଭିଶାପ ଦେଲେ କାଳେ ପୁଅର କିଛି କ୍ଷତି ହୋଇଯାଇପାରେ, ସେହି ଡରରେ ମଧ୍ୟ ମୁହଁ ଖୋଲି କିଛି କହିପାରନ୍ତିନି। ତଥାପି ପୁଅ ବୋହୂ ସେମାନଙ୍କର ଅନ୍ତର କଥା ବୁଝିପାରୁନାହାନ୍ତି। ଆଜ୍ଞା, ଆପଣଙ୍କୁ ଆଉ କ'ଣ କହିବି, ପୁଅ ବୋହୂର ସମ୍ପର୍କ ଏ ଯୁଗରେ ନୂଆ ହୋଇ ଆସୁଥିବା ବୋହୂମାନେ ମଧ୍ୟ ଚାହାନ୍ତି ପୁଅଙ୍କୁ ତାଙ୍କର କେମିତି ବାପା ମା ଠାରୁ ଦୂରେଇ ଦେବୁ, ଏକା ଏକା ଖାଇବୁ, ପିନ୍ଧିବୁ, ବୁଲିବୁ, ସାଥିରେ କିଏ ଏ ବୁଢ଼ା ବୁଢ଼ୀଙ୍କୁ ନେଇ ଘୋଷାରି ହେଉଥିବ ଯେ, ନା ଭଲ ଭାବେ ବୁଲି ହେବ ନା ଖାଇ ହେବ, ତା ଛଡ଼ା ଏମାନେ ଆଉ କି ଉପକାରରେ ଆସିବେ ଯେ ଏମାନଙ୍କୁ ପିଛା ଏତେ ଟଙ୍କା ଖର୍ଚ୍ଚ କରିବୁ। ଆଜ୍ଞା, ଏମିତି ବି ଦେଖାଯାଉଛି ଅତି ବଡ଼ ଅତି ଶିକ୍ଷିତ ସମ୍ଭ୍ରାନ୍ତ ଘରର ପୁଅ ବୋହୂମାନେ ମଧ୍ୟ ନିଜ ବାପା ମାଙ୍କୁ ଚାକର ଚାକରାଣୀ ଭଳିଆ ରଖିଛନ୍ତି। ବହୁତ ହେଲା ପର ଘରର ଝିଅ, କିନ୍ତୁ ପୁଅ ତ ନିଜର, ପୁଅର ତ ନିଜର ବାପା ମା, ସେତିକି ସାଧାରଣ ଦାୟିତ୍ୱ ଟିକେ ନାହିଁ। ବାପା ମା ଯେତେ ଧୂତରା ଧୂତୁରି ବୁଢ଼ୀ ହେଲେ ମଧ୍ୟ ନିଜର ମା ବାପା, କଥାରେ ଅଛି ଜନନୀ ଆଉ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ବଡ଼। ଆଜ୍ଞା, ଆମେ ତ ଖାଲି ଆଉ ପୁଅ ବୋହୂଙ୍କୁ ତ ଦୋଷ ଦେଇଦେଲେ ହେବନି, ଆଜିକାଲି ବୁଢ଼ା ବୁଢ଼ୀ ମଧ୍ୟ କିଛି କମ୍ ନାହାନ୍ତି। ଦୁଇ ପୁଅ ବୋହୂରେ ପାତର ଅନ୍ତର କରି ଗରିବ ଘରୁ ଆସିଥିବା ଝିଅକୁ ଟିକେ ହତାଦର କରନ୍ତି। ଯଦି ବାହାରୁ ଆସିଥିବା ଝିଅଟିକୁ ବୁଢ଼ା ବୁଢ଼ୀ ନିଜ ଝିଅ ଭଳି ନ ଦେଖିବେ, ତେବେ ବୋହୂ କାହିଁକି ଶାଶୁ ଶ୍ୱଶୁରକୁ ନିଜ ବାପା ମା ଭଳି ଦେଖିବ କହିଲେ। ଆଉ କେତେକ ବୁଢ଼ା ଅଛନ୍ତି, ବୋହୂକୁ ଝିଅ ନଜରରେ ଦେଖିବା ତ ଦୂର କଥା, ତା ଉପରେ ଲୋଭ କରି ଲୋଲୁପ ଦୃଷ୍ଟି ନିକ୍ଷେପ କରିବା ଘଟଣା ମଧ୍ୟ ଶୁଣିବାକୁ ମିଳେ। ଆପଣ କହିଲେ ସେ ଜାଗାରେ ପୁଅ ବାପାଙ୍କୁ କି ବ୍ୟବହାର କରିବ? ଅବଶ୍ୟ ଏପରି ଘଟଣା କ୍ୱଚିତ, କିନ୍ତୁ ଶାଶୁବୋହର ଚୁଟି ଧରାଧରି ଘଟଣା ଅତି ସାଧାରଣ ହୋଇଗଲାଣି। ପ୍ରକୃତରେ ଅଧାରୁ ଅଧିକ ଶାଶୁବୋହର ସମ୍ପର୍କ ଖରାପ। ବୁଢ଼ୀମାନେ ମଧ୍ୟ ବୋହୂର ସୌନ୍ଦର୍ଯ୍ୟ ହସଖୁସି ଛନ ଛନ ଦେଖି ଏକ ପ୍ରକାର ଈର୍ଷା କଲା ଭଳିଆ ମନ ହୁଏ, ସବୁ କଥାରେ ବୋହୂର ଖୁଣ ବାଛିବାରେ ଲାଗିପଡ଼ନ୍ତି। ଆଜି ତରକାରୀଟା ଲୁଣିଆ ହୋଇଗଲା ତ, ଆଜି ହାତରୁ ତେଲ ବୋତଲଟି ଖସି ପଡ଼ିଲା ତ, ଘରେ ବୋହୂ ପାଦ ଦେବାରୁ 120 ବର୍ଷର ବୁଢ଼ୀଟା ଚାଲିଗଲା, ଏମିତି ଆହୁରି ଅନେକ କଥା। ଆଉ ବୁଢ଼ା ବୁଢ଼ୀ ଯେତେବେଳେ ଅକାମୀ ହୋଇପଡ଼ନ୍ତି, ସେତେବେଳେ ବୋହୂ ଶାଶୁ ଶ୍ୱଶୁରଙ୍କୁ ଦାଉ ସାଧିବା ଆରମ୍ଭ କରିଦିଅନ୍ତି। ମୁଁ କହିବା କଥା ହେଲା, ବୁଢ଼ାବୁଢ଼ୀମାନେ ନିଜକୁ ଯେତେ ଦୂର ପାରିବେ ଖାପ ଖୁଆଇ ଚଳିବା ଶିଖିବା ଦରକାର। ଆଜିକାଲି ଯୁଗରେ ସକାଳୁ ସନ୍ଧ୍ୟା ଯାଏଁ ଧାଁ ଦୌଡ଼ ହେଲେ ମଧ୍ୟ ଚଳିବା କଷ୍ଟ, ସେଥିରେ ସେମାନଙ୍କ ଆଶାକୁ ସୀମିତ ରଖିବା ସହ ବୋହୂକୁ ମଧ୍ୟ ନିଜ ଝିଅ ଭଳି ସ୍ନେହ କରି ତାପରେ ଅଧିକାର ସାବ୍ୟସ୍ତ ନ କରି କିଛିଟା ଅନ୍ତତଃ ତ୍ୟାଗ କରିବା ଶିଖିବା ଦରକାର। ଆଉ ପୁଅ ବୋହୂଙ୍କ ଦାୟିତ୍ୱ ଏତେ ବେଶୀ ଯେ କହିଲେ ନ ସରେ, ନିଜ ପୁଅ ଝିଅକୁ ଯେପରି କ'ଣ ଖାଇଲା, କ'ଣ ପିନ୍ଧିଲା, ଦେହ କେମିତି ଅଛି ବୁଝୁଛନ୍ତି ବାପା ମା ମଧ୍ୟ ବୁଢ଼ାବୁଢ଼ୀ ସମୟରେ ଠିକ୍ ନିଜ ପୁଅ ଝିଅ ଭଳି। ଦରକାର ପଡ଼ିଲେ ଅତି ଛୋଟ ଛୁଆକୁ ଯତ୍ନ ନେଲା ଭଳିଆ ମଧ୍ୟ ଯତ୍ନ ନେବାକୁ ପଡ଼ିପାରେ। ଏତିକି ଅନ୍ତତଃ ଜାଣି ରଖିବା ଦରକାର ଯେ ହଜାରେ ସଫଳତା ହାସଲ କଲେ ମଧ୍ୟ ଯଦି ବାପା ମାଙ୍କ ଅନ୍ତରାତ୍ମା କାନ୍ଦୁଛି ଆଉ ତାହା କେବଳ ପୁଅ ବୋହୂଙ୍କ ଯୋଗୁଁ, ତେବେ ସେ ଜୀବନରେ ସବୁ ସଫଳତା ସତ୍ତ୍ୱେ ଶାନ୍ତିରେ ରହିବା ସମ୍ଭବପର ନୁହେଁ। ତେଣୁ ମୁଁ କହିବା କଥା ଟିକେ ଶୁଣନ୍ତୁ, ବାପା ମାଙ୍କୁ ବୁଢ଼ାବୁଢ଼ୀ ସମୟରେ ହତାଦର ନ କରି, ବୋଝ ମନେ ନ କରି, ବୁଢ଼ାବୁଢ଼ୀଙ୍କୁ ମରିବାକୁ ଛାଡ଼ି ନ ଦେଇ ଅନ୍ତତଃ ପିଲାଦିନ କଥା ଟିକେ ମନେ ପକାଇ ବାପା ମାଙ୍କ ଯତ୍ନ ନିଅନ୍ତୁ, ନହେଲେ ସେହି ସ୍ୱଭାବ ଆପଣଙ୍କ ପିଲାମାନେ ମଧ୍ୟ ଶିଖିବେ ଆଉ ଆପଣ ମଧ୍ୟ ଦିନେ ବୁଢ଼ାବୁଢ଼ୀ ହେବେ ଆଉ ସେହିପରି ହତାଦର ହେବେ, ନା କ'ଣ ମୁଁ ଭୁଲ କହିଲି?
1: ଏ ଥିଲା ଶୁଣିମା ହେଉ। ଉପସ୍ଥାପନାରେ ଥିଲେ ଜଗନ୍ନାଥ ସେଠୀ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଆସନ୍ତୁ ଶୁଣିବା ଏହାର 96ତମ ଭାଗ।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା ନାନାବିଧ ସୃଷ୍ଟି କରିସାରିଲା ପରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ଅବଶେଷରେ ଆପଣାର ମନରୁ ଚତୁଃଶନକ ଓ ନାରଦଙ୍କୁ ସୃଷ୍ଟି କଲେ। ସେମାନେ ସଂସାର କରିବାକୁ ରାଜି ନ ହେବାରୁ ବ୍ରହ୍ମା ଆପଣା ଶରୀରରୁ ଦୁଇଟି ନାରୀ ଓ ପୁରୁଷ ସୃଷ୍ଟି କଲେ। ନାରୀର ନାମ ସତରୂପା ଓ ପୁରୁଷର ନାମ ସ୍ୱୟଂଭୁବ ମନୁ। ସେମାନଙ୍କ ମିଳନରୁ ଜନ୍ମ ନେଲେ ତିନୋଟି କନ୍ୟା ଓ ଦୁଇଟି ପୁତ୍ର। ଦକ୍ଷିଣା ଯଜ୍ଞନାରାୟଣଙ୍କୁ, ଦେବହୂତି କର୍ଦ୍ଦମ ଋଷିଙ୍କୁ ଓ ଅନସୂୟା ଅତ୍ରିଙ୍କୁ ବିବାହ କଲେ। ଅନସୂୟା ଓ ଅତ୍ରିଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ଶିବ ସେମାନଙ୍କ ଆଶ୍ରମରେ ପହଞ୍ଚିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣୁଥିଲେ ଏହାର 96ତମ ଭାଗ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6:30। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ମୀରାବାଈଙ୍କ ରଚନା ପାଇଁ କଣ୍ଠଦାନ କରିଛନ୍ତି ଶାନ୍ତା ସକ୍ସେନା।

0: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ର 103.6 MHz ଯୋଗେ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ

0: ମଧ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ୍ୱ ବୁଥ୍ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି। ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟରମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800118004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିଶ ଏଇଡିପି ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଇଡିପି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ବର୍ଷ ପାଇଁ ଶିକ୍ଷାନବିଶ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ

0: ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ଘର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ୍ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବିଶ୍ୱସ୍ତରରେ ଗତ 2 ଦଶନ୍ଧି ଧରି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି, ଫଳରେ ସାଧାରଣ ସେବା ପ୍ରଦାନ, ଭିତ୍ତିଭୂମି ପରିଚାଳନା, କୃଷି ଏବଂ ଜାତୀୟ ସୁରକ୍ଷାକୁ ଏହା ପରିମାର୍ଜିତ କରିପାରିଛି। ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ

ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିଭିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରିବର୍ତ୍ତନକାରୀ ମାଧ୍ୟମ ପାଲିଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ସୂର୍ଯ୍ୟ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କୁମାର ବାପି ଏବଂ ତପ ମିଶ୍ର। ସ୍ୱରୂପ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ବାବୁଲ ବୋଷ। ପରବର୍ତ୍ତୀ ଚଳଚ୍ଚିତ୍ର ତୁ ଏକା ଆମ ସାହା ଭରସା, ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପୂଜାରିଣୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ସୁରେଶ ୱାଡେକର ଏବଂ ଜବିନ

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣିଥରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆଜି ରାତି 8ଟାରେ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରେଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ

ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। ଛଅ ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2000ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର ଏକ

0: ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର ଏକ ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र की शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 4 ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ

0: ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍କୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡି ବିଜ୍ଞ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
2: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ, ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11:00-3 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
1: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କଠାରୁ।
3: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

0: ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଦେଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓଦେଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା ରାଓଦେଗିରି ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 43 ଗୋଟି ମୋବାଇଲ ଫୋନ ଚୋରି ହୋଇଥିଲା। ମୋବାଇଲ ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାଳାଖଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ରାତି 7:30। ଆମର ପରବର୍ତ୍ତୀ ଘୋଷଣା ଶୁଣିପାରିବେ ଟିକିଏ ପରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ଅନିତା ଦାସ ଏବଂ ଆଭାମୟୀ ବିଶ୍ୱାଳ।

0: ଆଜି ମୋର ସହିତ ପଳାଇଲୁ ମିସ୍କି?
1: ଦେଖୁଛୁ ତ, ସବୁବେଳେ କହିବୁ ଲେଟ୍ କରୁଛୁ ଲେଟ୍ କରୁଛୁ, ଆଜି ଲେଟ୍ କରିନେ ମାତ୍ର ଦେଖେ।
0: ନାଇଁ ନାଇଁ, ଭଲ ହେଲା ମିସ୍କି ଆଇଲୁ। ମିସ୍କି ଆମର ବୈଠକ ଘରକୁ ଆରମ୍ଭ କରିବା ନା? ଆଉ
1: ହଇ ହଇ, ଆଉ ଲେଟ୍ କରିବା ନାହିଁ ତ, ସବୁଦିନ ଲେଟ୍ ଆକା ହେଇଯାଉଛି। ଆଜି ସମାନ ଟାଇମ୍ରେ ଆରମ୍ଭ କରିବା ତ।
0: ହଇ, ଆଜି ଆରମ୍ଭ କରିବା। ଆହୁରି ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଭଲ ଭଲ କଥା ମିଶାରୁ କହିବା, ତାଙ୍କୁ ଯେମିତି ଭଲ ଲାଗୁ ଆମର କାର୍ଯ୍ୟକ୍ରମ ନେଇକି।
1: ହଇ ହଇ, ଆମର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ, ଏସ୍ଏଚ୍ଜି ମା ମହିଳା ମାନଙ୍କୁ ଆମ ତରଫରୁ
2: ଜୁହାର।
1: ହଇ ଯେ, ଏତେ ଫାଷ୍ଟ କହିଲୁ ଭଲ ଭଲ ସବୁ ଶୁଣେଇବୁ, ସମସ୍ତଙ୍କର ମନ ଭଲ ଲାଗିବ, ହେଲେ କଣଟା ଭଲ ଭଲ ଶୁଣେଇବୁ?
0: ହେ ଭଲ ଭଲ ବୋଲେ କିସ୍ ବୋଲୁଛୁ? ଆଜିକାଲି ଆମର ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ଆମେ ପଛରେ ରହିଲେ ହବ ନାହିଁ, ନା କଣ କହୁଛୁ?
1: ହଇ ସତ କଥା ତ, ବିଜ୍ଞାନ ତ ଅଗ୍ରଗତି କରୁଛି, ଆଗକୁ ଆଗକୁ ଦୌଡ଼ିଲା ପରେ ଦୌଡ଼ୁଛି। ଆମେ ନାଇଁ କି ସେ ଆଗକାଳର ଚାଷ ପ୍ରଣାଳୀ ସବୁ ଜିନିଷ ଆଗକାଳର କାମ କରୁଛେ କରୁଛେ କି ନାହିଁ?
0: ନାଇଁ ନାଇଁ, ପାରମ୍ପରିକ ଚାଷ ଭଲ, ମାତ୍ର ଆଧୁନିକ ଚାଷ ଯଦି ଟିକେ କେବେ ଏମିତି ଆଧୁନିକ ଚାଷ ପ୍ରଣାଳୀ ଯଦି ଆପଣେଇବା, ତାହେଲେ ଆମର ଚାଷବାସରେ ଏକା ଭଲ ହବ। ଯେମିତିକି ଆମର ଦେଖେ ସମନ୍ୱିତ କୃଷି ପ୍ରଣାଳୀ ଅଛି, ଯୋଉଟାକି ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ ବୋଲି କହୁଛନ୍ତି।
1: ହଁ କି? ହଁ କଣଟା ସେଟା କହ ତ ଟିକେ ମୁଁ ଶୁଣିବି।
0: ବୋଲେ ଏଇଟା କେବଳ ଗୋଟେ ଚାଷ ଉପରେ ନିର୍ଭର ନ କରିକି ଗୋଟେ ଜମିରେ ଏକାଧିକ ଚାଷ ଗୋଟେ ଥରରେ କରିହବ, ଯାହାର ଲାଭ କି?
1: ହଇ ସତ କଥା ନାଇଁ କି, ଗୋଟେ ଜମିରେ ଦେଖେ ଆମେ ଧାନ ଚାଷ କରିବା, ଧାନ ସାଙ୍ଗରେ ଆଉ ସେ ଯୋଉ ବେଢା କଣ ଧାଡି ମାନଙ୍କରେ ପନିପରିବା ଚାଷ କଣ ଆଉ କରିବୁ। ବୋଲେ ଧାନ ଯଦି ତମର ଲସ୍ ହେଲେ ମିଶା, ଆମର ପନିପରିବା କି ଆଉ କଣ ଚାଷ କରିଥିଲେ ସେଠୁ ଦୁଇ ପଇସା ମିଳିବ, ସବୁ ଜିନିଷଟା ମେକଅପ୍ ହେଇଯିବ, ହବ କି ନାହିଁ?
0: ଆଉ ତା ସହିତ ଯଦି ଆମର ବନ୍ଧ ହରିକା ଅଛି ବୋଲେ ମାଛ ଚାଷ କରିବା, କୁକୁଡ଼ା ପାଳନ କରିବା, ଗୋପାଳନ କରିବା, ଯୋଉଟା କି ଗୋଟେ ଜିନିଷର ବର୍ଜ୍ୟବସ୍ତୁ ଅନ୍ୟ ଚାଷ ପାଇଁ ସାର ଭାବରେ ମିଶାରୁ କାମ କରିବ, ସବୁବେଳେ କିଛି ନା କିଛି ରୋଜଗାର ମିଶାରୁ ମିଳିବ ନା?
1: ହଇ ପରା, ଆମେ କଣ ଦେଖେବେ ଧାନ ଚାଷ କରୁଛେ, ଖରାଦିନରେ ମୋର ଜମିରେ କଣ ହଉଛି ବୋଲେ ଖରାଦିନରେ ପାଣି ସୁବିଧା ନାହିଁ, ବନ୍ଦ କି ନାହିଁ ଖରାଦିନ, ଆହୁରି ଥରେ ଅପେକ୍ଷା କରୁଥିବୁ ସେ ବର୍ଷା ଦିନିଆ ଚାଷ ହୁକା ବୋଲେ ଆସି ବର୍ଷ ସାରା ନା ଅଣ୍ଟୁଛି ନା ଦୁଇ ପଇସା ରଖିପାରୁଛି।
0: ସେଟା ପାଇଁ କା ଖରାଟିଆ ଚାଷ ଯୋଉଟା ଭଲ, ମୁଗ ବିରି ଏଟା ଯାକ ଦେଖିକି ଆମେ କରିବା କଥା ନା, ଯୋଉଟା କି ଆମକୁ ଇ ଟାଇମରେ ମିଶାରୁ ପଇସା ପତ୍ର ଟିକେ ଦୁଇ ପଇସା ଆଇବ।
1: ଜାଣିଛୁ କି ନାଇଁ, ବୁନ୍ଦା ଜଳସେଚନ ବୋଲି ମିଶା ଅଛି, ଯୋଉଟା କି ସ୍ପ୍ରିଙ୍କଲ ଇରିଗେସନ ବୋଲି କୁହାଯାଉଛି ତାକୁ।
0: ହଇ ହଇ,
1: କଣଟା କହ ତ ସେଟା?
0: ଏବେ ତୁ ଯୋଉ ପାଣିର ଅଭାବ କହୁଥିଲୁ ନାଇଁ କି, ସେ ବିଷୟରେ କା ନା? ଆଉ
1: ହଇ ସେଟା ନାଇଁ କି, ପାଣିର ଅଭାବ ଦୂର କରିବ, ଗଛର ଚେରକୁ ଠିକ ପରିମାଣରେ ପାଣି ଦବ, ଏବଂ ଏହା ସବୁଠାରୁ ବେଷ୍ଟ ବୋଲି କୁହାଯାଉଛି। ଆହୁରି ଏହାର ଲାଭ କିନ୍ତୁ ଜାଣିଛୁ କି ନାହିଁ, ଏଥିରେ 50%-60% ପାଣି ବଞ୍ଚିଥାଏ। ପାଣି ସହିତ ତରଳ ସାର ମଧ୍ୟ ସିଧାସଳଖ ଗଛମୂଳକୁ ଦିଆଯାଇପାରେ, ଯାହାଦ୍ୱାରା ସାର ମଧ୍ୟ ନଷ୍ଟ ହୁଏ ନାହିଁ। ଦେଖ ଆମେ ଏବେ ମୁଇଁ କହିଲି କି ନାହିଁ, ଖରାଦିନ ଚାଷରେ ଆମର ପାଣି ସୁବିଧା ନାହିଁ ବୋଲି ଆମେ ଚାଷ ମିଶା କରୁନୁ, ତାଠୁ ଭଲ କି ନାହିଁ ଏଇଟା କହ ତ?
0: ହଇ, ଗୋଟେ ଥରରେ ପାଣି ଆଇଲେ କି ସବୁ ଆମର ମାଟି ମିଶାରୁ ଧୋଇ ହେଇଯିବ, ମାତ୍ର ଇ ବୁନ୍ଦା ଜଳସେଚନରେ ପାଣି ଟିକେ ଟିକେ ଯିବ, ଆମର ମାଟି ମିଶା ରହିବ, ମାଟିର ଯେତିକି ଉର୍ବରତା ମିଶାରୁ ଧୋଇ ହେଇକି ଯିବ ନାହିଁ କି?
1: ହଇ ନାଇଁ କି,
0: ଆରେ ଗୋଟେ ଶୁଣିଛୁ କି ନାହିଁ, ମଲ୍ଚିଂ ପଦ୍ଧତି ବୋଲି?
1: ହଁ ହଁ, ମଲ୍ଚିଂ ପଦ୍ଧତି ଟିକେ ଟିକେ ଜାଣିଛି, କଣଟା କହ ତ ଟିକେ ମନେ ପଡ଼ିବ?
0: ଏବେ ଦେଖେ ଆମର କାକୁଡି ଭେଣ୍ଡି ବାଇଗଣ ଏମାନେ କଣ ଜମି ଉପରେ ଉପରେ ଏକା ହଉଛନ୍ତି କି ନାହିଁ, ମାଟି ଉପରେ ଏକା ହଉଛି, ତ ମାଟି ଉପରେ ବେଶୀ ରହିଲେ ସେ ଆମର ପନିପରିବା ନଷ୍ଟ ମିଶାରେ ହେଇଯାଇଥାଉଛି, ଗୋଟେ ଗୋଟେ ଥର ବେଶୀ ନଷ୍ଟ ହଉଛି କି ନାହିଁ? ତ ଜମିରେ ପରିବା ଚାଷ କଲାବେଳେ ମାଟି ଉପରେ ନେଇକି ପ୍ଲାଷ୍ଟିକ ମଲ୍ଚିଂ ପେପର ଦିଆହଉଛି, ଯୋଉଟା ପାଇଁ କି ମାଟିର ଅଦା ଭାବ ଡାକ ରହିବ, ଉଦା ହେଇକି ଥିବ ନା ମାଟି ସେମିତି ରହିବ, ଆଉ ଘାସ ମିଶା ଉଠିବାକୁ ଦବ ନାହିଁ। ଆଉ ଯୋଉଟା କି ଆମେ ଘାସ ମରା ପାଇଁ କେତେ ଖର୍ଚ୍ଚ କରୁଛୁ କା ନା, ସେ ପଇସା ମିଶାରୁ ବଞ୍ଚିବ, ଆଉ ତା ସହିତ ଆମର ପନିପରିବାକୁ ପୋକଜୋକ ଆକ୍ରମଣ ମିଶା ହବ ନାହିଁ।
1: ହଇ, ଘାସ ମରିବା ପାଇଁ ଆମେ ଆହୁରି କିଛି ରାସାୟନିକ ସାର ମିଶା ବ୍ୟବହାର କରୁଛୁ, ସେଟା ମିଶା ମାଟି ଖରାପ କି ନାହିଁ?
0: ହଇ ହଇ,
1: ଏମିତି କଲେ ତ ଭଲ ଭଲ ହବ, ସତ କଥା ନାଇଁ କି? ଆହୁରି ଗୋଟେ ଜାଣିଛୁ କି ନାହିଁ, ଜୈବିକ ଚାଷ ଯୋଉଟା କି ନାଇଁ କି ଶୂନ ବଜେଟ ପ୍ରାକୃତିକ ଚାଷ ବୋଲି କୁହାଯାଏ, କଣ ଜାଣିଛୁ କି କହ ତ?
0: କଣଟା ସେଟା?
1: ସେଟା ନାଇଁ କି, ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ବଦଳରେ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଚାଷ କରାଯାଏ, ଆମର ପ୍ରକୃତିର ଯାହା ସବୁ ମିଳୁଛି ତା ସବୁ ବ୍ୟବହାର କରିକିନା ଚାଷ କରାଯାଏ।
0: ହଇ, ଏବେ କହିଲି ନାଇଁ କି ଗାଈ କୁକୁଡ଼ା ଏଇଟା ତାକୁ ରଖିବୁ, ତାଙ୍କର ଯେତିକି ବର୍ଜ୍ୟବସ୍ତୁ ବାହାରୁଛି ସେଟା ଆମର ଚାଷବାସରେ ମଧ୍ୟ ପକେଇ ପାରିବୁ, ସେମିତି ତ?
1: ହଇ, ଗାଈ କୁକୁଡ଼ା ଯାହା ତାଙ୍କର ବର୍ଜ୍ୟବସ୍ତୁକୁ କଣ କରିବୁ, ଜୈବିକ ଔଷଧ ତିଆରି କରି ଚାଷ କଲେ କଣ ହବ, ଆମର ଖର୍ଚ୍ଚ ନେଇକି ପୁରା ଶୂନ ଆକା ହେଇଯିବ, ଟଙ୍କାଟେ ମିଶା ଲାଗିବ ନାହିଁ।
0: ତୁ ଖର୍ଚ୍ଚ କଥା କହୁଛୁ କି, ରାସାୟନିକ ସାର ବ୍ୟବହାର କଲେ ସେ ପନିପରିବା ଖାଇଲେ ଭଲ ବୋଲୁଛୁ ନା କିସ?
1: ହଇ ଦେଖୁନୁ, ଆମକୁ ଦୁନିଆ ପ୍ରକାର ରୋଗ ହଉଛି ଆଜି, ସେଟା ପାଇଁ ଏଇ ଯୋଉ ଜୈବିକ ପ୍ରଣାଳୀ ଚାଷ କଲେ ଆମେ ଭଲ ରହିବା, ଆମର ମାଟି ମିଶା ଭଲ ରହିବ, ଆହୁରି କଣ ଆମର ପଇସା ମିଶା ଦୁଇ ପଇସା ରହିପାରିବ।
0: ହଇ ହଇ, ସତ କଥା ଏକା।
1: ଆହୁରି ଆଜିକାଲି ଶୁଣିଥିବୁ ତ ହାଇବ୍ରିଡ୍ ଆହୁରି ଉନ୍ନତ ବିହନ ଚୟନ ବୋଲିକିନା,
0: ହଇ
1: ହାଇବ୍ରିଡ୍।

0: କଣ ଜାଣିଛୁ କି ନାହିଁ, ଆଜିକାଲି କମ୍ ଦିନରେ ଅଧିକ ଅମଳ ହେଉଥିବା ଏଇଟା ହାଇବ୍ରିଡ୍ ଚାଷ, ରୋଗ ପ୍ରତିରୋଧକ ଶକ୍ତି ଥିବା ବିହନ ମିଳୁଛି, ଯୋଉଟାକି ନାଇଁକି ତା ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବ, ସେ ଗଛକୁ ପତ୍ରକୁ ରୋଗ ଅଧିକା ଲାଗିବ ନାହିଁ, ଅଳ୍ପ ସମୟରେ କଣ ହବ ଆମର ଅଧିକ ଚାଷ ମିଳିବ ଏଇଟା ହାଇବ୍ରିଡ୍ ବିହନରେ। ଏଠି କଣ ହବ ଜାଣିଛୁ ନା, ସ୍ୱଳ୍ପ ଅବଧି ବିଶିଷ୍ଟ ଧାନ ଯୋଉଟାକି ମାଣ୍ଡିଆ ଆମର ମିଲେଟ୍ ବୋଲୁଛନ୍ତି, ଚିନାବାଦାମ, ସୂର୍ଯ୍ୟମୁଖୀ, ଏହି ବିଭିନ୍ନ ପ୍ରକାର ଚାଷ ପାଇଁ ଉନ୍ନତ ବିହନ ଆମେ ବ୍ୟବହାର କରିବା ଉଚିତ।
1: ହଇ ହଇ, ଆଜିକାଲି ସମୟ ଯେମିତି ହେଲାଣି ତାଳରେ ତାଳ ମିଶିକି କା ଚାଲବା କଥା। ଯେମିତିକି ଦେଖେ ପଲି ହାଉସ ଆଉ ଗ୍ରୀନ ହାଉସ ଚାଷ ଜାଣିଛୁ କି?
0: ନାଇଁ ତ, ଏଇଟା କଣଟା ରେ?
1: ଏଟାରେ ନାଇଁ କି ପ୍ଲାଷ୍ଟିକ ଘର ଭିତରେ ନିୟନ୍ତ୍ରିତ ପାଣିପାଗରେ ଚାଷ କରାହବ।
0: ପ୍ଲାଷ୍ଟିକ ଘର ଭିତରେ ଚାଷ ହବ?
1: ହଇ, ଅଦିନିଆ ପରିବା ଆଉ ଅଧିକ ଦାମର ଫୁଲ ପରିବା ଚାଷ କରିକି ବଜାରରେ ଆମେ ଚଢା ଦରରେ ମିଶାର ବିକ୍ରି କରିପାରିବା। ଆଉ ବାହାରର ପାଣିପାଗ ବୋଲେ ଅଧିକ ବର୍ଷା କି ବେଶୀ ଖରାର ପ୍ରଭାବ ମିଶାରୁ ପଡ଼ବ ନାହିଁ। ଏବେ ତ ଯୋଉ ମାତ୍ରାରେ ଖରା ହଉଛି ଆହୁରି ବର୍ଷା ମିଶାରୁ ସେ ମାତ୍ରାରେ କା ହବ। ପଲି ହାଉସ ଆଉ ଗ୍ରୀନ ହାଉସ ଚାଷ ଯଦି ଆମେ ଟିକେ ଆପଣେଇବା ତାହେଲେ ଆମକୁ କିଛି ମାତ୍ରାରେ ତ ହେଲ୍ପ ହବ ନା।
0: ହଇ ହଇ, ଏଇଟା ଗୋଟେ ଭଲ ଚାଷ, କେତେଟା ଯାକ ଜିନିଷ ମୁଁ ଜାଣିନଥିଲି, କେତେ ଜାଣିଛୁ ତ ଏମିତି ସବୁ ଚାଷ କରୁଛୁ ନା କି?
1: ହଇ, ଖାଲି ଏମିତି ଗପ ମାରୁଥିବା ଏମିତି କଥା ହଉଥିବା ନା, ଆମର ବୈଠକ ଘରକୁ ଟିକେ ଆଗକୁ ନବା?
0: ନାଇଁ ନାଇଁ ନବାନି, ଏତିକି କଣ ଆଣିଛୁ ଆଉ ଟିକ ପରା, ବଢିଆ ବଢିଆ ତ କଥା କହୁଛୁ।
1: ହଇ, ଏବେ ଷ୍ଟ୍ରବେରୀ ଚାଷ ଜାଣିଛୁ ପରା?
0: ମତେ ଷ୍ଟ୍ରବେରୀ ଖାଇବାକୁ ଭଲ ଲାଗେ, ଜାଣିବି କିନ୍ତୁ ମୁଁ କେବେ ଜାଣି ଆକା ନା ଷ୍ଟ୍ରବେରୀ।
1: ଆମର ଏରିଆରେ ଟିକେ ନୂଆ ଆକା ନା ସେଟା, ଆମେ ଖାଲି ଯେତିକି ଟିଭି ମୋବାଇଲ ରେ ଦେଖବାଟା ପ୍ରାୟ। ହେଲେ କଥା ହେଇଛି ଶୁଣବା ହେ।
2: ଭାଇ ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର,
2: ଆପଣ ଆପଣଙ୍କ ପରିଚୟ ଆମ ଭାଇ ଭଉଣୀ ମାନଙ୍କୁ ଜଣାଇବେ।
3: ହଁ, ମୋ ନାଁ ହଉଛି ସିଦ୍ଧାର୍ଥ ଶଙ୍କର ସାହୁ, ମୁଁ ଜୟପୁର ବାସିନ୍ଦା। ମୋର କେବିଡ଼ି ସ୍ଥାନରେ ମୋର ଗୋଟେ ଫାର୍ମ ହାଉସ୍ ହେରିକା ଅଛି, ସେଠି ମୁଁ ପନିପରିବା ଚାଷବାସ କରେ। ଏ ବର୍ଷ ମୁଁ ଷ୍ଟ୍ରବେରୀ ଚାଷ ହେରିକା କରାଇଥିଲି, ଡିସେମ୍ବର ସମୟରେ ମୁଁ ଷ୍ଟ୍ରବେରୀକୁ ଲଗେଇଥିଲି, ରୋପଣ କରିଥିଲି, ଟିକେ ଲେଟ୍ ହେଇଯାଇଥିଲା। ଷ୍ଟ୍ରବେରୀର ପ୍ରକୃତ ସମୟ ହେଉଛି ଆପଣଙ୍କର ସେପ୍ଟେମ୍ବର ସମୟରେ ଆପଣ ଲଗେଇ ପାରିବେ।
2: ଆଜ୍ଞା, ତାହେଲେ ମାନେ ଏବେ ଦେଖନ୍ତୁ ବହୁତ ସାରା ପନିପରିବା ଅଛି, ବହୁତ ସାରା ଫଳ ଅଛି, ଫୁଲ ଅଛି, ଏସବୁ ବାଦେ ଆପଣ ଷ୍ଟ୍ରବେରୀ ଚାଷ କରିବାକୁ କାହିଁକି ଇଚ୍ଛା କରିଥିଲେ?
3: ଦେଖନ୍ତୁ ମ୍ୟାଡମ୍, କାରଣ ହେଉଛି ଆମର ଏଇଠିର ଏନଭାୟରମେଣ୍ଟରେ ଷ୍ଟ୍ରବେରୀ ନାମକ ଫଳଟା କିପରି ହୁଏ ମୁଁ ଜାଣିବା ପାଇଁ ଚାହୁଁଥିଲି, ଆଉ ଷ୍ଟ୍ରବେରୀ ମଧ୍ୟ ବହୁତ ଭଲ ବି ହେଇଥିଲା। ଏଇ କ୍ଲାଇମେଟରେ ବହୁତ ହାଇ ଟେମ୍ପରେଚର ରହୁନି, ଆମେ ଆପଣ ଯେମିତି ଜାଣିଥିବେ କୋରାପୁଟ ଡିଷ୍ଟ୍ରିକ୍ଟରେ ଆପଣଙ୍କର ବହୁତ ଗରମ ବି ହୁଏ ନା, ଯେମିତିକି ଆମର ଭୁବନେଶ୍ୱର ହଉ ଅନ୍ୟ କୌଣସି ବେଲ୍ଟରେ ଟିକେ ଅତ୍ୟଧିକ ଗରମ ହୁଏ, କିନ୍ତୁ ଏଇଠି ସେତେ ଗରମ ହୁଏ ନା। ତ ଏ ଜିନିଷଟା କିପରି ହଉଛି କଣ ହଉଛି ମୁଁ ନୂଆ କିଛି କରିବା ପାଇଁ ଇଚ୍ଛୁକ ଥିଲି, ସେଥିପାଇଁ ଏଇଟା ମୁଁ ଆରମ୍ଭ କରିଥିଲି।
2: ତେବେ ଆମର କୋରାପୁଟ ଜିଲ୍ଲାରେ ଏହି ଚାଷ କେତେ ମାତ୍ରାରେ ଲାଭଦାୟକ ଭାଇ ଆପଣଙ୍କ ମତରେ?
3: ମୋ ହିସାବରେ ମ୍ୟାଡମ୍ ଏଇଟା ଲାଭଦାୟକ, କାରଣ ହଉଛି ମୋ ପରି ବହୁତ ଚାଷୀମାନେ ମଧ୍ୟ କରିଥିଲେ, ତାଙ୍କମାନଙ୍କର ମଧ୍ୟ ଫିଡ୍ବ୍ୟାକ୍ ହେରିକା ଦେଉଥିଲେ, ସମସ୍ତଙ୍କୁ ଲାଭ ହେଇଛି, ସେ ଜିନିଷଟା ସମସ୍ତଙ୍କୁ ଲାଭଦାୟକ ହେଇଛି, ସମସ୍ତେ ଆଣିକି ଭଲ ରୋଜଗାର ବି କରିଛନ୍ତି, ସରକାର ମଧ୍ୟ ଭଲ ହର୍ଟିକଲଚରର ଷ୍ଟାଫ୍ ମାନେ ବି ଅଛନ୍ତି, ତାଙ୍କମାନେ ବି ଆପଣଙ୍କୁ ଭଲ ଷ୍ଟାଫ୍ ମାନେ ଅଛନ୍ତି, କିଛି ଗାଇଡ୍ ବି ଭଲ କରିବେ, କଣ ଫଙ୍ଗିସାଇଡ୍ ହଉ ଆପଣଙ୍କର ମାଟିର ଆଣିକି ଦେଖିକିନା ତାଙ୍କେ ଗାଇଡ୍ ହେରିକା ବି କରିବା ପାଇଁ ତାଙ୍କମାନେ ଇଚ୍ଛୁକ ବି ଆସନ୍ତି ପ୍ରାୟତଃ।
2: ଆଜ୍ଞା, ତାହେଲେ ଯଦି ଷ୍ଟ୍ରବେରୀ ଚାଷ ପାଇଁ ଆମକୁ କେମିତି ମାଟି ଆଉ କେମିତି ଜଳବାୟୁ ରହିବା ଆବଶ୍ୟକ?
3: ମ୍ୟାଡମ୍, ଏଇ ଚାଷ ପାଇଁ ଆପଣଙ୍କୁ ଥଣ୍ଡା କ୍ଲାଇମେଟ୍ ନିହାତି ଆବଶ୍ୟକ ଥାଏ, ଯେମିତି ଏଇ ଚାଷଟା ପ୍ରାୟତଃ ଆମର ନାସିକ ବେଲ୍ଟରେ ବହୁତ ହୁଏ, ଆଉ ଏଇଟା ନାକି ଆର ଷ୍ଟ୍ରବେରୀର ତିନି ଚାରିଟା ଭେରାଇଟି ଥାଏ ମ୍ୟାଡମ୍, ହେଲେ ଏଇଟା ହଉଛି ତାଇ ଭିତରୁ ଅନ୍ୟତମ। ମୁଁ ନାକି ଗ୍ରାଟେଡ୍ ଭେରାଇଟି ମୁଁ ନାକି ଷ୍ଟ୍ରବେରୀ ଲଗେଇଥିଲି, ଯାହାକି ଆପଣଙ୍କୁ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଫଳ ଦବ। ଆଉ କେତେ ପ୍ରକାର ଅଛି ଷ୍ଟ୍ରବେରୀ ଯାହାକି ଗୋଟେ ଥର ହିଁ ଫଳ ଦିଏ ସିଜନ ୱାଇଜ, ତାପରେ ସେ ଗଛଟାରେ ପ୍ରଡକ୍ସନ ଟା କମି ଯାଇଥାଏ।
2: ଆଚ୍ଛା, ତାହେଲେ ଭାଇ ଆପଣ ଏବେ ଯାହା ବି ଗଛ ଲଗେଇଛନ୍ତି ସେଥିରେ ଫଳ ଫଳିବା ବାଦ ବି ଆଉ କେତେ ଦିନ ପରେ ସେ ପୁଣି ଫଳ ଦେବା ଆରମ୍ଭ କରିବ?
3: ମ୍ୟାଡମ୍, ବର୍ତ୍ତମାନ ପାଇଁ ମୋର ତ ଏଇ ଖରା ସମୟରେ ସେ ଫଳ ଦେବାଟା ବନ୍ଦ କରିଦିଏ, ସେ ଆପଣଙ୍କୁ ଫଳ ଆଉ ଥରେ ଦବ ସେଇ ସେପ୍ଟେମ୍ବର ସମୟରେ ଆଉ ଥରେ ଦେବାଟା ଆରମ୍ଭ କରିଦବ।
2: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ କହିଲେ କି ଏପଟେ ତ ଭୁବନେଶ୍ୱର ବରହମପୁର ଭଳିଆ ଗରମ ନାହିଁ, କିନ୍ତୁ ଏ ବର୍ଷର ତାପମାତ୍ରା କହିଲେ କି ନ କହିଲେ ଟିକେ ଅଧିକ ରହିଛି ନା?
3: ଆଜ୍ଞା ଆଜ୍ଞା,
2: ତ ଏଇ ଯୋଉ ଖରା ସମୟରେ ଆପଣ ଗଛକୁ ଖରା ଦାଉରୁ କିପରି ରକ୍ଷା କରୁଛନ୍ତି ଭାଇ?
3: ବର୍ତ୍ତମାନ ପାଇଁ ମ୍ୟାଡମ୍ ତାକୁ ଆମେ ଦୁଇ ତିନିଟା ଦୃଷ୍ଟିରୁ

0: ଇଏ କରେଇ ପାରିବା, ଯେମିତିକି ଆପଣଙ୍କର ପଲି ହାଉସ ହଉ ଗ୍ରୀନ ହାଉସ ହଉ, ଏଇ ଜିନିଷରେ ଆପଣ ଟେମ୍ପରେଚରକୁ ଟିକେ କମେଇ ପାରିବେ, ଯୋଉ
1: ଆଜ୍ଞା
0: ସନଲାଇଟଟା ଯୋଉ ହ୍ୟୁଜ କ୍ୱାଣ୍ଟିଟିରେ ପଡ଼େ ସେଇଟା ଟିକେ ଆପଣଙ୍କୁ ଅଟକେଇ ଦେଇପାରେ, ମାତ୍ର ଫୁଲି
1: ଆଜ୍ଞା
0: ଅଟକେଇ ତ ପାରିବନି, ବଟ୍ ତେବେ ବି ଆପଣଙ୍କର ୱେଦରଟାକୁ ଟିକେ କଣ୍ଟ୍ରୋଲ କରିହେବ। ତେବେ ବି ମୋର ମୋ ତ ସେତିକି ଜିନିଷ ମୁଁ କରିପାରିନି, ମୋର ଗଛ
1: ଆଜ୍ଞା
0: ବହୁତ ମରିଯାଇଛି, ମାତ୍ର ତ ଓଭରଅଲ ବର୍ତ୍ତମାନ ସମୟରେ ମଧ୍ୟ ଗଛ ଠିକଠାକ ଅଛି।
1: ତାହେଲେ ଏଇ ଚାଷ ପାଇଁ ଜମି ପ୍ରସ୍ତୁତି ଆଉ ଚାରା ରୋପଣ କିପରି କରାଯାଏ ଭାଇ?
0: ମ୍ୟାଡ଼ାମ ମୁଁ ଏଇଟାକୁ ମୁଁ ବର୍ତ୍ତମାନ ପାଇଁ କରେଇଥିଲି, ମୁଁ ଡ୍ରିପ ପ୍ରଣାଳୀରେ କରେଇଥିଲି, ଏଇଟା ମୁଁ ତାକୁ ପ୍ରତ୍ୟେକ ଗଛକୁ ଗଛ ଗୋଟେ ଗୋଟେ ଫୁଟ ଡିଷ୍ଟାନ୍ସ ରଖିଛି, ଆଉ ବେଡ୍ ଟୁ ବେଡ୍ 3 ଫୁଟ 4 ଫୁଟ ଲେଖା ମୁଁ ଡିଷ୍ଟାନ୍ସ ମେଣ୍ଟେନ କରେଇଛି।
1: ଆଜ୍ଞା
0: ଡ୍ରିପ ସାହାଯ୍ୟରେ ଆପଣ ଫର୍ଟିଗେସନ ଠାରୁ ଆରମ୍ଭ କରିନା ସବୁ ଜିନିଷ କରିପାରିବେ।
1: ଆଜ୍ଞା ଡ୍ରିପ ଇରିଗେସନ ଟା ବହୁତ ଭଲ ତାହେଲେ ନା?
0: ଆଜ୍ଞା ବର୍ତ୍ତମାନ ପାଇଁ ମ୍ୟାଡ଼ାମ ଯେମିତି ଲେବର କଷ୍ଟ ଠାରୁ ଆରମ୍ଭ କରିନା ଆପଣଙ୍କୁ ସବୁ ଜିନିଷ ପାଇଁ
1: ଆଜ୍ଞା
0: ଆପଣଙ୍କୁ ବହୁତ ଭଲ ରହିବ ଡ୍ରିପ ଇରିଗେସନ ଟା, କାହିଁକି ନା ଆପଣଙ୍କୁ ସାର ଠାରୁ ଆରମ୍ଭ କରିକିନା ବହୁତ ଜିନିଷରେ ଆପଣଙ୍କୁ ହେଲ୍ପ କରିବ, କାହିଁକି ନା ଏହା ହଉଛି ଆଧୁନିକ ପ୍ରଣାଳୀରେ ଚାଷ ହରିକା।
1: ଆଜ୍ଞା ଆଜ୍ଞା
0: ସେ ଚାଷକୁ ଆପଣ ଯେକୌଣସି ଚାଷୀ ଭାଇ ମାନେ ନିକେ ଇଚ୍ଛୁକ ଅଛନ୍ତି ତାଙ୍କର ଡ୍ରିପରେ ହିଁ ଗଲେ ବର୍ତ୍ତମାନ ପାଇଁ ଆଜିର ଡେଟରେ ସମସ୍ତଙ୍କୁ ଭଲ ଲାଭଦାୟକ ହେଇପାରିବ।
1: ଆଜ୍ଞା ଡ୍ରିପ ଇରିଗେସନ ରେ ପ୍ରାୟତଃ ମାଟି ବି ଧୋଇ ହୁଏନି, ଯାହା ବି ଆମେ ସାର ପକଉ ତାହା ବି ମୂଳ ପର୍ଯ୍ୟନ୍ତ ଯାଏ, ସେମିତି ନା ଭାଇ?
0: ଆଜ୍ଞା ବିଲକୁଲ ମ୍ୟାଡମ, କାହିଁକି ନା ଡ୍ରିପ ଦ୍ଵାରା ନିକେ ସେଟା ଆପଣଙ୍କୁ ଯାହା ସାର ହରିକା ଦେବେ ସେଟା ଆଣିକି ସେ ଭିତରେ ରହିବେ, କାହିଁକି ନା ତା ଉପରେ ଆପଣ ଅଲରେଡି ପଲିଥିନ ହେରିକା ଦେଇ ଦେଇଥିବେ।
1: ଆଜ୍ଞା
0: ପଲିଥିନ ଦେବା ଦ୍ଵାରା କଣ ହଉଛି ଆପଣଙ୍କର ମଏଶ୍ଚର ଟା ବି ମେଣ୍ଟେନ ହେଇକିନା ରହିବ, ଯାହାକି ପାଣିର ଯେତିକି ଦରକାର ରହେ ସେଟା ଟିକେ କମିଯିବ।
1: ଆଜ୍ଞା ତେବେ ଏଇ ଯୋଉ ଷ୍ଟ୍ରବେରୀ ଚାଷରେ ରୋଗ ପୋକ କୋଉଠି ହେବାର ଦେଖାଯାଏ? ମାନେ ଗଛ ଅଛି, ଚେର ଅଛି, ଫଳ ଅଛି, ତ କୋଉ ପାଖରେ ରୋଗ ପୋକଟା ଅଧିକ ହୁଏ ଆଉ ତା ପ୍ରତିକାର କଣ ରହିଛି ଭାଇ?
0: ମ୍ୟାଡମ ଆର ରୋଗ ହରିକା ତ ଦେଖିବାକୁ ଗଲେ ସବୁ ବୃକ୍ଷ ହରିକାରେ ଥାଏ ମ୍ୟାଡମ, ଯେମିତିକି
1: ଆଜ୍ଞା
0: ଉଦାହରଣ ସ୍ୱରୂପ ମୋର ଏଇଠି ପତ୍ର ଜାଗ କଣା କଣା ହେଇଯାଇଥିଲା, ପତ୍ର ଜାଗାଣି ଯୋଉ ଚାଷୀମାନେ କରୁଥିବେ ତାଙ୍କମାନେ ବି ଜାଣିଥିବେ ଯେ ନିକି ପତ୍ର ହରିକା କଣ ପାଇଁ ନିକି ସେଯାକ କଣା କଣା ସେଟା ଗୋଟେ ପୋକ ହରିକା ନିକି ଲାଗିଯାଇଥାଏ ମ୍ୟାଡମ, ତାକୁ ନିରାକରଣ ପାଇଁ ସେ ବର୍ତ୍ତମାନ ପାଇଁ ତାର ମନ ନାହିଁ ମତେ ମେଡିସିନଟା, ସେ
1: ଆଜ୍ଞା
0: ମେଡିସିନ ଯାକ ସ୍ପ୍ରେ କରିବାକୁ ପଡ଼ିଲା। ଆଉ ବାକି ରହିଲା ଆପଣଙ୍କର ଆର ନିକି ମୂଳରେ ଗୋଟେ ଫଙ୍ଗି ସାଇଟ ବୋଲି ସେଠାରେ ଆପଣଙ୍କର ଚେରରେ ନିକି କିଛି ଲାଗିଯାଇଥିବା ଯୋଗୁଁ କିଛି କିଛି ଗଛ ବି ମରିଗଲେ, ତା ପାଇଁ ମେଡିସିନ ହେରିକା କିଛି ଆଣିଲେ, କିଛି ଡ୍ରିପରେ ଦିଆହେଲା, କିଛି ଆପଣଙ୍କର ସ୍ପ୍ରେ କରାହେଲା, ସେଟା
1: ଆଜ୍ଞା
0: କଣ୍ଟ୍ରୋଲକୁ ଆସିଲା। ବର୍ତ୍ତମାନ ପାଇଁ ମ୍ୟାଡମ ମୁଁ ତ ସବୁ ଯାକ ଅର୍ଗାନିକ ୱେରେ କରେଇଥିଲି,
1: ଆଜ୍ଞା
0: ଆରେ ଭଲ ବୋଲେ ମୁଁ କିଛି ପେଷ୍ଟିସାଇଡ୍ ହେରିକା କିଛି ଦେଇନି, ସବୁଯାକ ଗୋବର ଖତ ଆଉ ନେଚୁରାଲ ଇଏ ହେରିକାଙ୍କୁ ମୁଁ ପ୍ରିଫର କରେଇଥିଲି।
1: ଜୈବିକ ସାର ଦେଲେ ଭଲ ରୁହେ ନା ଭାଇ?
0: ଦେଖନ୍ତୁ ମ୍ୟାଡମ କାହିଁକି ନା ଆମେ ସବୁ ଚାଷୀମାନେ ପ୍ରାୟତଃ କଣ କରୁଛନ୍ତି ଧୀରେ ଧୀରେ ଚାଷ ବେଲେ ସାର ହିଁ ପକଉଛନ୍ତି, ସେଇଟା ମୁଁ ମୋର ହିସାବରେ ସେ ଜିନିଷଟା କରିବାଟା ଠିକ ନାହିଁ, କାରଣ ନିକେ ବିଦେଶରେ ଆପଣ ଦେଖିବେ ଜାପାନ ଭଳିଆ ଦେଶ ଯାକ ବହୁତ ଦେଶ ଏମିତି ରହୁଛନ୍ତି ତାଙ୍କମାନେ ଅର୍ଗାନିକ କୁ ପସନ୍ଦ କରନ୍ତି, ଏବେ ଯେମିତି ସମୟ ଆସିଲାଣି ଚାଷୀମାନେ ମଧ୍ୟ ଅର୍ଗାନିକ କୁ ଯିବାଟା ମୋ ହିସାବରେ ଠିକ ରହିବ, କାରଣ ଆ ଦ୍ଵାରା ଏବେ ଯେମିତି ତେଲ ଠାରୁ ଆରମ୍ଭ କରି ସବୁ ଜିନିଷରେ ବଢୁଛି,
1: ଆଜ୍ଞା
0: ଯେ ଆପଣ ଜାଣିଥିବେ ଯେ ମ୍ୟାଡମ କ୍ରୁଡ ଅଏଲ ହେରିକା ସବୁ ଜାଗାର ରେଟ୍ ହେରିକା ବଢି ଯାଇଛି, ଆପଣ ସାର ନାମକ ଜିନିଷ ସେଇଟାରୁ ହିଁ ହୁଏ, ଆପଣଙ୍କର କ୍ରୁଡ ଅଏଲ କୁ ରିଫାଇନିଂ କରିଲା ବେଳକୁ କୋଉ ପ୍ରଥମେ ଆପଣଙ୍କର ଡିଜେଲ ବାହାରିବ, ତାପରେ ପେଟ୍ରୋଲ, ତାପରେ ଏମିତି ବାହାରେ ଲାଷ୍ଟକୁ ଯୋଉଟା ଖତ ଅଂଶ ରହିବ ସେ ସମୟ ବେଳକୁ ପିଚୁ ହେରିକା ବାହାରେ ଆଉ ଏ ସାର ଯାକ ବି ହୁଏ। ଯଦିଓ ଏଇ ଜିନିଷ ଯାକ ରେଟ୍ ବଢୁଛି ଭବିଷ୍ୟତରେ ସେ ସାର ହରିକାର ରେଟ୍ ବଢିବନି ହେଲେ କିଏ କହିବ ମ୍ୟାଡମ, ସବୁ ଜିନିଷ ତ ତା ସାଙ୍ଗରେ ଇଣ୍ଟରଲିଙ୍କିଂ ହେଇକିନା ତ ଅଛି ନା ମ୍ୟାଡମ।
1: ଆଜ୍ଞା ପଇସା ପତ୍ର ବାଦେ ବି ମାନେ ଦାମ ବଢିବା ବାଦେ ବି ଯଦି ଆମେ ଜୈବିକ ସାର ଯଦି ପକଉଛୁ ତାହେଲେ ଯିଏ ଖାଇବ ତା ଦେହ ପାଇଁ ବି ଭଲ ରହିବ ଆଉ ମାଟିର ଅବସ୍ଥା ବି ଠିକ ରହିବ ନା ଭାଇ?
0: ବିଲକୁଲ ବିଲକୁଲ ବିଲକୁଲ, କାରଣ ହଉଛି ଆମେ ହେଲ୍ଥ କୁ ବି ଦେଖିବାକୁ ପଡିବ, ପ୍ଲସ ଏଇଟା 2 ପଇସା ମୁଁ ତ ସବୁ ଲୋକଙ୍କୁ ବି ଏହା ରିକ୍ୱେଷ୍ଟ କରିବି ମ୍ୟାଡମ ଯେ ଅର୍ଗାନିକ ଅଛି 2 ପଇସା ଅଧିକ ଦେଇକିନା ନିଅନ୍ତୁ,
1: ଆଜ୍ଞା
0: କିନ୍ତୁ ଅର୍ଗାନିକ ନିଅନ୍ତୁ, ତାର ନିକେ ନିଜର ଶରୀର ମଧ୍ୟ ଠିକ ରହିବ, ଆଉ ଯୋଉ ଚାଷୀ ଯେ ଏତେ ପରିଶ୍ରମ ଝାଳ ଲଗେଇକିନା କରିଥିବ

0: ତାର ବି ମୂଲ୍ୟ ହେରିକା ରହିବ।
1: ଆଜ୍ଞା, କାହିଁକି ନା ଆମେ ଏବେ ଶୁଣିବାକୁ ପାଉଛୁ ଯେ ଭାଇ ବାହାରେ ଯେତିକି ବି ଆମେ ରାସାୟନିକ ସାର ପ୍ରୟୋଗ କରିକି ଯାହା ବି ପନିପରିବା ଖାଉଛୁ, ତାଠୁ ତ ଭଲ ଆମେ ନିଜର ଗୋଟେ ଘର ପଛରେ ଟିକେ ଜାଗା ଥିବ, ସେଥିରୁ ଏଟଲିଷ୍ଟ ଆମେ 2ଟା ଜିନିଷ ବି ଖାଇବା ଯାହାକି ଜୈବିକ ଉପାୟରେ ଚାଷ ହେଇଥିବ ନା?
0: ଆଜ୍ଞା, ସେଇଟା ଆଜ୍ଞା ମ୍ୟାଡମ, ଆଜିକାଲି ତ ସମସ୍ତେ ହୋମ ଗାର୍ଡେନିଂ ହେରିକା ବି କରୁଛନ୍ତି, ନିଜେ ନିଜେ ଘରର ଇଏ ଜିନିଷରେ ବି ଲଗେଇକିନା ପ୍ରାୟ ଲୋକ ବି କରନ୍ତି। କାରଣ ହଉଛି
1: ଆଜ୍ଞା,
0: ତାଙ୍କ ମାନେ କି ଦେଖିଲେ କି ଯେ ଜୈବ ସାର ଖାଇବା ଯୋଗୁଁ ଦେହର ନେଇକି କେମିତି ରହୁଛି। ଆଜିକାଲି ତ ସବୁ ଜିନିଷରେ ଖାଦ୍ୟରେ ହିଁ ସବୁ କିଛି ରହୁଛି,
1: ଆଜ୍ଞା,
0: ତ ସେଟା ପାଇଁ ପ୍ରିଫର ତ କରିବା କଥା, ଅର୍ଗାନିକ କୁ ଯିବା କଥା ମ୍ୟାଡମ ସବୁ ଜାଗା।
1: ଆଜ୍ଞା। ତାହେଲେ ଭାଇ ଷ୍ଟ୍ରବେରୀ ଚାଷରେ ରୋପଣର କେତେ ଦିନ ପରେ ଫଳ ଅମଳ ହୁଏ ଆଉ କେତେ ମାତ୍ରାରେ ଲାଭ ମିଳେ?
0: ରୋପଣ ମ୍ୟାଡମ କରିବାର ଆପଣ ସେପ୍ଟେମ୍ବର ସମୟରେ ଆପଣ ଯଦି ବୃକ୍ଷରୋପଣ କଲେ ବେଲେ
1: ଆଜ୍ଞା,
0: ଆପଣଙ୍କୁ ଅକ୍ଟୋବର ଲାଷ୍ଟ ଆଡକୁ ଆପଣ ଦେଖିବାର ଅଛି ଗଛର ସାଇଜ ଟା ବି ମ୍ୟାଡମ। ଗଛ ଯଦି ଆପଣଙ୍କର କୋଉ ସାଇଜରେ ଆପଣ ଆଣୁଛନ୍ତି, ଗଛ ଯଦି ପୁରା ସମ୍ପୂର୍ଣ୍ଣ ଭଲ ଅବସ୍ଥାର ବଡ ଗଛ ଆଣିଥିବେ ବେଲେ ସେଟା ଆପଣଙ୍କୁ ଗୋଟେ ମାସ ଭିତରେ ଫଳ ଦେବାଟା ବି ଆରମ୍ଭ ହେଇଯାଉଛି ମ୍ୟାଡମ। ପ୍ରାୟତଃ ଶୀତ ସମୟଟାରେ ବହୁତ ଫଳ ବାହାରେ ମ୍ୟାଡମ।
1: ଆଜ୍ଞା। ତାହେଲେ ମୁଁ ପଚାରିବାକୁ ଚାହିଁବି ଯେ ଗଛଟା ଆପଣ ଯେତେବେଳେ ଲଗଉଛନ୍ତି, ମଞ୍ଜି ରୋପଣ କରୁଛନ୍ତି ନା ଏମିତି କୋଉ ହିସାବରେ ଲଗଉଛନ୍ତି?
0: ମୁଁ ମ୍ୟାଡମ ଆଣିଥିଲି ଏଇଟା ଟିସୁ କଲଚର ଟା,
1: ଆଜ୍ଞା,
0: ଟିସୁ କଲଚର ଟା ମୁଁ ଆଣିକିନା ଲଗେଇଥିଲି ମ୍ୟାଡମ। ହଁ, ତାର ମଞ୍ଜି ହେରିକାରେ ବି ଆସୁଛି ଭେରାଇଟି ଅଫ, ତାନେ ତାର ତାର ଯୋଉ ଗଛରୁ ଗଛ ବି କାଟିକିନା ମଧ୍ୟ କିଛି ଲୋକ କରୁଛନ୍ତି।
1: ଆଜ୍ଞା। ତେବେ ଭାଇ ଆମ ଅଞ୍ଚଳରେ ନୂଆ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣ କଣ କହିବେ ଏଇ ଷ୍ଟ୍ରବେରୀ ଚାଷ ସମ୍ପର୍କରେ?
0: ହଁ, ମୁଁ ତାଙ୍କୁ ଏହା ଜଣାଇବା ପାଇଁ ଚାହୁଁଛି, ଚାଷ ହେରିକା ସବୁ ବ୍ୟକ୍ତି କରିବାଟା ଆବଶ୍ୟକ ଅଛି। ମୁଁ ଯେମିତି ଷ୍ଟ୍ରବେରୀ କରାଇଲି ସେମିତି ବହୁତ ଚାଷ ଅଛି, ତାଙ୍କମାନେ ବି ଷ୍ଟ୍ରବେରୀ ବି କରନ୍ତୁ, କିଛି ଫ୍ରୁଟ୍ କ୍ରପ୍ ଯାକ ବି ଟିକେ ଭଲ କରି କରାନ୍ତୁ, ଯାହା କରିବା ଦ୍ଵାରା ତାଙ୍କେ ଲାଭ ପାଇପାରିବେ।
1: ଆଜ୍ଞା, ଆମର ନିତିଦିନିଆ ଚାଷ ବାଦେ ଯଦି ଆମେ କିଛି ଅଲଗା କରିବା ତାହେଲେ ଅଫ୍ ସିଜନରେ ବି ଆମକୁ କିଛି 2 ପଇସା ଲାଭ ମିଳିବ ନା?
0: ହଁ ମ୍ୟାଡମ, ଏଇଟା ନେଇକି ଆପଣଙ୍କୁ ଯଦି ଶୀତ ସମୟରେ କରେଇବେ ବେଲେ ତ
1: ଆଜ୍ଞା
0: ଲାଭ ଭଲ ହବ, କାରଣ ହଉଛି ଏଇଟା ତ ଗୋଟେ ଟାଇମର କ୍ରପ୍ ଟା,
1: ଆଜ୍ଞା,
0: କେବଳ ଆପଣଙ୍କ ଶୀତ ସମୟରେ ହିଁ କଣ୍ଟିନ୍ୟୁ ଫଳ ଦବ।
1: ତେବେ ଭାଇ ଦେଖନ୍ତୁ ଆପଣ ଯେମିତିକି ଆପଣଙ୍କ ଏରିଆରେ ଷ୍ଟ୍ରବେରୀ ଲଗେଇଛନ୍ତି,
0: ଆଜ୍ଞା,
1: ତ ସେ ଷ୍ଟ୍ରବେରୀ ବାଦେ ଆପଣ ସେଠି ଆଉ କିଛି ଅମଳ କରିପାରିବେ କି?
0: ହଁ, ତା ସାଙ୍ଗରେ ଆପଣ ଯଦି ଚାହିଁବେ ବେଲେ 3 ବର୍ଷ ମୁଁ ଯେମିତି କି କରିକି 3 ବର୍ଷ ପର୍ଯ୍ୟନ୍ତ ମୁଁ ଛାଡି ଦେଇଛି ମ୍ୟାଡମ। ତିନି
1: ଆଜ୍ଞା,
0: ବର୍ଷ ମଧ୍ୟରେ ନେଇକି ଆମେ ସେଠି ବର୍ତ୍ତମାନ ପାଇଁ କିଛି କରେଇ ହେବନି, 3 ବର୍ଷ ବାଦ ଆପଣ ଅନ୍ୟ କିଛି ବି କରେଇ ପାରିବେ।
1: ଆଚ୍ଛା, ଆମେ ଷ୍ଟ୍ରବେରୀ ଚାଷ ଲଗେଇଛୁ ମାନେ ସେଟା ଯେତେ ଦିନ ଯାଏ ଚାଲିବ ଚାଲିବ ସେମିତି?
0: ହଁ, ଏଟା ନେଇକି ଆପଣ କେବଳ ଆପଣଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କର ଫଳ ପ୍ରଡକ୍ସନ କରିକିନା ଦେଲା, ମାର୍ଚ୍ଚ ମାସ ବାଦ କମିଯିବ ମ୍ୟାଡମ, ଖରାଦିନେ ଆର ପ୍ରଡକ୍ସନ ହୁଏ ନା। ତା ବାଦ ଆଉ ଆପଣଙ୍କୁ ଖରା ସିଜନ ଟାକୁ ଆପଣଙ୍କୁ ମେଣ୍ଟେନ କରିକିନା କେବଳ ଗଛ ବଞ୍ଚେଇ ରଖିବାର ଅଛି, ତାପରେ ଆଉ ଥରେ ଆପଣଙ୍କୁ ଫଳ ଦେବାଟା ଆରମ୍ଭ କରିବ। ଆମେ ଯଦି ସେ ଗଛ ଯାକ କାଢିଦେବା ବେଳେ ତ ମ୍ୟାଡମ ସେ ଗଛ ଯାକ ମରିଯିବେ, ଆଉ ସେ ଜାଗାରେ ତ ଆଉ କିଛି ଇଏ କରିହେବନି।
1: ତାହେଲେ ଆର ବିକ୍ରି କରିବା ପ୍ରଣାଳୀ କେମିତି ଭାଇ?
0: ମୁଁ ତ ପ୍ରାୟ ମ୍ୟାଡମ କଣ କରିଥିଲି, ସବୁଯାକ ଜୟପୁର ମାର୍କେଟରେ ମୁଁ ଦେଇ ଦେଇଥାଏ, ଆଉ
1: ଆଜ୍ଞା,
0: ଅନ୍ୟ ଚାଷୀମାନେ କେତେ ଚାଷୀ ତ ନିଜ ଲୋକ ଲଗେଇକିନା ବସିକିନା ପ୍ୟାକେଟ ପ୍ୟାକେଟ ସିଷ୍ଟମ କରିକିନା ବି ଦିଅନ୍ତି,
1: ଆଜ୍ଞା,
0: ଆଉ ମୁଁ ଖାଲି ଆଉ ସେତିକି ଜିନିଷ କରେଇ ହବନି ବୋଲି ମୁଁ ଟୋଟାଲ ଇଏ କରିଦେଇକିନା ଦେଇ ଦଉଥିଲି।
1: ଆଜ୍ଞା ଆଜ୍ଞା। ତାହେଲେ ଭାଇ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଆପଣଙ୍କ ବିଜି ଲାଇଫରୁ କିଛି ସମୟ କାଢି ଆମକୁ ଦେଇଥିବାରୁ ଆଉ ଏତେ ସାରା ଇନଫର୍ମେସନ ଦେଇଥିବାରୁ।
0: ଧନ୍ୟବାଦ ମ୍ୟାଡମ ଆପଣ ଏଇ କଲ୍ କରିଥିଲେ, ଆଉ ଚାଷ ତ କରିଛି ମୁଁ ବି, ନିକ ଅନ୍ୟ ଚାଷୀ ଭାଇ ମାନଙ୍କୁ ବି ରିକ୍ୱେଷ୍ଟ କରୁଛି କି ଯେ ତାଙ୍କମାନେ ବି ଅର୍ଗାନିକ ରେ ଚାଷବାସ କରନ୍ତୁ, ଡ୍ରିପ ପ୍ରଣାଳୀରେ ହିଁ କରାନ୍ତୁ। ଆଉ ଲୋକମାନଙ୍କୁ ବି ଏହା ଜଣାଇବା ପାଇଁ ଚାହୁଁଛି କି ଯେ ମ୍ୟାଡମ ତାଙ୍କ ନା ଅର୍ଗାନିକ କୁ ପ୍ରିଫର କରନ୍ତୁ, ଦେହ ପାଇଁ ମଧ୍ୟ ଭଲ, ସବୁ ଜିନିଷ ପାଇଁ ବି ଭଲ ରହିବ।
1: ଆଜ୍ଞା ଭାଇ, ଆପଣ ଏତେ କମ ସମୟରେ ଆମକୁ ଏତେ ସାରା ଇନଫର୍ମେସନ ଦେଲେ ଆଉ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ, ଯାହାକି ବହୁତ ହେଲ୍ପଫୁଲ ହବ।
0: ଆଜ୍ଞା ଆଜ୍ଞା,
1: ଆଜି ପାଇଁ ରହୁଛି ଭାଇ, ନମସ୍କାର।
0: ନମସ୍କାର।
2: କେତେ ବଢିଆ ମାତ୍ର କହିଲେ ନେଇ କି ତାଙ୍କମାନେ କେମିତି ସବୁ ଜାଣିଥାଉଛନ୍ତି ଚାଷବାସ ବିଷୟରେ ସବୁ। ଆମେ ଯଦି ଚାଷବାସ କରିବା କେତେ ବଢିଆ ହବ, ତ ଆମେ ଖାଲି ଧାନ ଗହମ ମାଣ୍ଡିଆ ଏତିକି ଆଗା ରହିଯାଉଛେ।
3: ହଇ ସେଟା ଏକା କହିବାଟା, ନୂଆ ନୂଆ ଚାଷ ପ୍ରଣାଳୀ ଆପଣେଇବା, ନୂଆ ନୂଆ ଜିନିଷକୁ ମଧ୍ୟ ଚାଷ କରିବା, ଯୋଉଟାରେ କି ବଜାର ଦର ଅଧିକ ଥାଉଛି ସେ ଚାଷକୁ ମିଶା କରିବା। ଆମର ପାରମ୍ପରିକ ଚାଷ କରିବା ମନା ନାହିଁ, ମାତ୍ର ନୂଆରେ ଯାହା ବି ମିଳୁଛି ଆମେ ସେଟାକୁ ଚେଷ୍ଟା ତ କରିବା।
2: ହଇ ହଇ ସତ କଥା ଏକା, ହଇ ଯେ ଖାଲି ଏମିତି କଥା ଏକା ହବା କି ବିରବିରା ଲାଗୁ ନାହିଁ।

0: ଶୁଣିଲୁ ହେଲେ ଗୀତ ଭଲ ଲାଗିଲା?
1: ବଢିଆ ଲାଗିଲା ରେ, ଏବେ ଟିକେ ଭଲ ଲାଗିଲା।
0: ହଇ ମୋଟା ସିନା ଶୁଣିଦେଲୁ, ଏତେ କଥାବାର୍ତ୍ତା ହେଇଗଲୁ। ଚାଷୀ ଭାଇ ସହିତ କଥାବାର୍ତ୍ତା ହେଇଛୁ କି ନାଇଁ?
1: ଆଣ୍ଟିନି ବୈଠକ ଘରୁ ଆଇଲା ପୂର୍ବରୁ ସବୁ ସେଟ୍ ସାଟ୍ କରିକିନା ଆଣିଛି। ଜାଣିଛୁ କି ନାଇଁ, ଆମର ଚାଷୀ ଭାଇ ସାଙ୍ଗେ ଦେଖ କେମିତି କଥା ହେଇଛି, ସେ କେମିତି ଚାଷ କରୁଛନ୍ତି, ତାଙ୍କର ପରିବାର କେମିତି ପୋଷୁଛନ୍ତି, ବଢିଆ କହିଛନ୍ତି, ଦେଖ ଶୁଣେ।
0: ଶୁଣବା।
2: ପ୍ରଥମେ ଆପଣଙ୍କୁ ଆମ ଆକାଶବାଣୀକୁ ବହୁତ ବହୁତ ସ୍ଵାଗତ।
3: ଜୁହାର ନନି,
2: ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଶୁଣିବା।
3: ମୋର ନାଁ ଡମରୁ ସମ୍ରଥ, କୁନ୍ଦ୍ରା ବ୍ଲକ ଗୁରିଆଗୁଡାରେ ରହିଲେନି।
2: ତାହେଲେ ଆପଣ କଣ କରନ୍ତି?
3: କିସ କଲେନି ବୋଲେ ଚାଷବାସ କରିବାଟା, ଆରେ କାଇଟା ଚାଷ କଲେନି, ଆରି ଗାଈ ଯୋଡ଼େ ଅଛି, ସେ ଗାଈ ରଖିଲି ଅଛି, ଆରି କ୍ଷୀର ଗୁଡିକ ବିକିଲେନି, ଆରି ଚାଷବାସ କଲେନି, ଆରି କାଇଟା।
2: ତାହେଲେ ଆପଣ ଯୋଉ କହିଲେ ଆପଣ ଚାଷବାସ ଯୋଉ କରୁଛନ୍ତି, ଏ ଚାଷବାସ କେବେଠୁ ଆରମ୍ଭ କଲେ?
3: ଚାଷବାସ ବୋଲେ ଆରି କାଇଟା କହିବି, ସେଟା ତ ଆମର ବାପା ମା ସାଙ୍ଗରେ ଯାଇ ଯାଇ ଶିଖୁଆଟା, ଆମର ବାପା ମା ସାଙ୍ଗରେ ପିଲା ବେଳୁ ଯାଇତେ ରହିଲି, ଆରି ଏବେ ନିଜେ ଆଗା କଲିନି, ବାପା ମା ତ ନାହାନ୍ତି, ନିଜେ ଆଗା ଚାଷବାସ ଶିଖିଲି, ଆରି ବାପା ମା ସାଙ୍ଗରେ ଚାଷ ଶିଖିଲି ଅଛି ଆରି କାଇଟା।
2: ତାହେଲେ ଆପଣଙ୍କର ବାପା ମା, ଆପଣଙ୍କର ଜେଜେବାପା ସମସ୍ତେ ଆଗରୁ ଚାଷବାସ ହିଁ କରନ୍ତି?
3: ଆମର ସବୁ କଲାଇନି ନି, ଚାଷବାସ ବୋଲେ ଆରି ଜେଜେବାପା କରତେ ରହିଲା, ତାପରେ ବାପା କଲା, ତାପରେ ମୁଇଁ କଲିନି, ମାତ୍ର ମୋର ପିଲା ପାଠ ପଢିଲାନି, ପାଠ ପଢିଲାନି, ମୋତେ ଚାଷବାସରେ ମିଶା ଆସିକରି ମୋର ସାଙ୍ଗେ ମିଶିଛି, ଚାଷବାସ ହିସାବରେ ମିଶିଛି, ତାର ସାଙ୍ଗ ପାଠ ମିଶା ପଢିଲାନି, ସାଇନ୍ସ ପାଠ ପଢିଲାନି, ସେ ଜୟପୁର ଥାନେ ବିଡି କଲେଜ ଥାନେ ସାଇନ୍ସ ପାଠ ପଢିଲାନି, ସବୁଦିନ କଲେଜ ଯାଇସି, ଆରେ ତାର ଯେତେବେଳେ ଛୁଟି ଅଛି, ଛୁଟି ରହିଲା ଟାଇମରେ ଆସିକରି ମୋତେ ଟିକେ ମୋ ସାଙ୍ଗେ ମିଶିଛି, ଚାଷବାସ ମାନେ କରସି ଆର କାଇଟା।
2: ତାହେଲେ ଆପଣଙ୍କ ଘରେ କିଏ କିଏ ସବୁ ରୁହନ୍ତି?
3: ମୋର ଘରେ ବୋଲେ ମୁଇଁ, ଆରି ମୋର ମାଇଜି, ମୋର ମାଇଜି ସାଙ୍ଗରେ ଆମର ଚାରିଟା ପିଲା ଟୁକି ମାନେ ଅଛ, ଚାରିଟା ପିଲା ଟୁକି, ବଡ଼ଟା ପିଲା ପ୍ଲସ ଟୁ ପଢିଲାନି, ଆରି ସବୁଠୁ ସାନଟା ଏବେ ଚାର କ୍ଲାସ ପଢିଲାନି।
2: ତାହେଲେ ଆପଣ କଣ ଚିନ୍ତା କରୁଛନ୍ତି, ଆପଣଙ୍କ ପିଲାମାନଙ୍କୁ ଆପଣ ପାଠ ପଢେଇବେ, ଚାକିରି କରେଇବେ, ନା ଏଇ ଚାଷ କାମରେ ହିଁ ନିୟୋଜିତ କରିବେ?
3: ନିନି ବେଡ଼ା ଭାଡ଼ି ଅଛି ମାନେ ତ ଚାଷ କାମ ତ କରିବାକୁ ପଡୁଛି, ଏକା ଚାଷ ମିଶା ସେତିକି ଏକା ଦରକାର, ଚାଷ କଲେ ଯାଇକି ଆମେ ସବକେ ଖାଇବାକୁ ମିଳୁଛି, ଦେଶର ଯେତେ ଲୋକମାନେ ମିଶା ଅଛନ୍ତି ସବୁ ଯଦି ଅଫିସ ବାହାରି ଯିବା ତ ଚାଷ କେ କରସି, ଚାଷ କରିବାଟା ମିଶା ଦରକାର, ପାଠ ପଢିବାଟା ମିଶା ଦରକାର, ପାଠ ତ ପଢେଇବି, ମୋର ପିଲା ଟୁକି ମାନଙ୍କୁ ମୁଇଁ ନ ପଢିଲି ମୁଇଁ କିଛି ନ ଜାଣିଛି, ସେଟା ଲାଗି ପାଠ ତ ପଢେଇବି, ପିଲା ଟୁକି ମାନଙ୍କୁ ପାଠ ତ ପଢେଇବି, ଚାଷ ମିଶା କରିବାଟା ଶିଖାଇବି।
2: ନିଶ୍ଚିତ ଭାବରେ ବହୁତ ସୁନ୍ଦର ଚିନ୍ତାଧାରା। ତାହେଲେ ଦେଖନ୍ତୁ ଆପଣଙ୍କର କେତେ କଣ ଏକର ଜମି ସବୁ ଅଛି?
3: ଜମି ଜୁମା ବୋଲେ ତ ବାପା ଜେଜେବାପା ମାନେ ମଦ ଗୁଡିକ ପାଇଁ ମିଶା ବିକି ଦେଲା, ଏବେ ଯେତିକି ଅଛି ଗୋଟେ ପାଞ୍ଚ ଏକର, ଚାରି ଏକର, ପାଞ୍ଚ ଏକର ପରେ ଅଛି କାଇ, ଧାନ ଚାଷ କଲେନି, ସେଠି ଧାନ ଚାଷ କଲେନି, ଆରି ଆଖୁ ଟାଇମରେ ଆଖୁ ଚାଷ କରସି, ଆରି ପନିପରିବା ଗୁଡିକ ଚାଷ କରସି, ପନିପରିବା ଚାଷ କଲେ ନିଜର ପାଇଁ ଏକା ପନିପରିବା ଚାଷ କରିବାଟା।
2: ନିଶ୍ଚିତ ଭାବରେ ଆମେ ଯେତେବେଳେ ଗୋଟେ ଫସଲ ବା କିଛି ବି ଚାଷ କରୁଛେ, ଲାଭ ତ ଅଛି, କ୍ଷତି ମଧ୍ୟ ଅଛି, ଯୋଉମାନେ ନୂଆ ନୂଆ ରେ ଚାଷ କାମ ଆରମ୍ଭ କରିବାକୁ ଚାହୁଁଥିବେ ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
3: ଭଲ ବୋଲେ ନିନି, ଆଜିକାଲି ଗଭର୍ଣ୍ଣମେଣ୍ଟ ଦେଲାନି ସେ କାଇଟା ବୋଲବାଇ ହେଲେ ତାକେ ହାଇବ୍ରିଡ ବିହନ ବୋଲବାଇ, ଆରେ ନାନୋ ୟୁରିଆ ଏଇଟା ମାନେ କାଇକାଟା ମାନେ ଦେଲାଇନି, ଆରେ ମୁଇଁ ତ କହିବି ସେ କାଇଟା ମାରିଲେ କି ନ ମାରିଲେ ଜମି ତାନୁ ବେଡ଼ା ତାନେ ଗୋବର ଖତ ଟିକ ଲେଖା ପକାଇଲେ ଭଲ, ଜମି ଭଲ ରହିଛି, ମାଟି ଭଲ ରହିଛି, ସବୁ ପ୍ରକାର ଚାଷ ଭଲ ରହିଛି, ଆରେ ଚାଷବାସ ତ ଆମର ମୂଳ କାମ ନିନି, ପାଠ ପଢିଲେ କି ନ ପଢିଲେ ଯୋଉଟା କଲେ ମିଶା ଚାଷ କରିବାଟା ଗୋଟେ ବଡ କାମ ବୋଲି ମୁଇଁ ଭାବିଛି, ସବୁ ଖାଇବା ନ ଖାଇଲେ କେମିତି କାମ ହେଇଛି, ସବୁ ଖାଇବା ଖାଲି ଖାଇବା ଅଫିସ ଯିବା ବୋଲେ କେମିତି

0: ଚାଷ ବାସ ମିଶା ତ କରବାର ଅଛି ନା, ତ ଯୋଉମାନେ ମିଶା ଚାଷ କଲେନି ତାହାକୁ ଏତିକି ଆଗା କହିରେ ବି ଆଜିକାଲି ଗଭର୍ଣ୍ଣମେଣ୍ଟ କେତେ କଣ ସୁବିଧା କଲା, କେତେ ସୁବିଧା ମାନେ ଚାଷୀ ମାନଙ୍କ ପାଇଁ କଲା ଅଛେ, ସେ ସୁବିଧା ମନକେ ଜାଣବାର ଅଛି। ଘରେ ଯଦି କିଏ ପାଠ ପଢ଼ବାର ଲୋକ ରହିଲାଇ ତେବେ ଯାଇକିରି ଆମେ ସେ ଗଭର୍ଣ୍ଣମେଣ୍ଟ ର ସୁବିଧା ମାନ ଜାଣିପାରବା। ଚାଷ ତ କରବା, ଚାଷ କରବାଟା ଦରକାର ଆଗା, ମାତ୍ର ନିଜର ପିଲା ଟୁକି ମାନଙ୍କୁ ପାଠ ମିଶା ପଢା।
1: ନିଶ୍ଚିତ ଭାବରେ ବହୁତ ସୁନ୍ଦର କଥାଟି ଆପଣ କହିଲେ। ତାହେଲେ ଏବେ ଆପଣଙ୍କର ଚାଷବାସ ଫସଲ ସବୁ ଅମଳ ହେଇସାରିଲାଣି?
0: ହଁ, ଚାଷ ବୋଲେ ବାହାରିଲାନି, ଧାନ ମାନେ ବାହାରିଲା, ଧାନ ମାନେ ବାହାରିଲା, ମଣ୍ଡି ତାନେ ନେଇ ଦେଲି ଅଛି ଆର କାଇଟା ଚାଷ ଏ ବର୍ଷଟା ବାହାରିଲା।
1: ତାହେଲେ ଏ ବର୍ଷର ଚାଷଟା ଆପଣଙ୍କର କିପରି କଣ ହେଇଛି?
0: ଚାଷ ଏ ବର୍ଷ ଭଲ ହେଲା ଅଛେ, ବାକି ବର୍ଷା ଟିକେ ଅଧିକ ହେଲା, ସେଟା ଲାଗି ଟିକେ ମାଡ ହେଲା, ନହେଲେ କିଛି ନହେଲେ ମିଶା ଆହୁରି ଗୋଟେ 10-12 କ୍ୱିଣ୍ଟାଲ ଅଧିକ ହେଇଥାନ୍ତା ବୋଲି ମୁଁ ଭାବୁଛି।
1: ତାହେଲେ ଆପଣ ଆଗାମୀ ବର୍ଷ ପାଇଁ କଣ ଚିନ୍ତା କରୁଛନ୍ତି, କିପରି କଣ ଚାଷ କରିବେ?
0: ଆଗାମୀ ବର୍ଷ ବୋଲେ ଆର କାଇଟା, ଆଗାମୀ ବର୍ଷ ମିଶା ଧାନ କରିବି, ବାକି ଭାବିଲି ଅଛି ଯେତେବେଳେ ଧାନ ଚାଷ କରୁ ନାହିଁ ସେତେବେଳେ ଟିକେ ପରିବା ପତ୍ର ଟିକେ ଅଧିକ କରିବି। ଆଗରେ ବୋଲେ ଘରର ପାଇଁ ଆଗା କରତେ ରହିଲି, ଏବେ ନାଇଁ, ଏବେ ବିକବାକେ କରିବାର ଅଛି, ଟିକେ ଅଧିକ କରଲେ ଏକା ହବ। ଆମର ପରିବାର ବି ସାର୍ ତ ଟିକେ ବଡ଼ଟା ପରିବାର, ମାଝିକେ ମତ ମିଶାଇକରି ପିଲାମାନଙ୍କୁ ମିଶାଇକରି 6 ଲୋକର ପରିବାର ବୋଲେ ଏ ପିଲାମାନେ ମିଶା ପାଠ ପଢ଼ିଲାନି।
1: ନିଶ୍ଚିତ ଭାବରେ ବହୁତ ସୁନ୍ଦର ଚିନ୍ତାଧାରା। ଆମେ ମଧ୍ୟ ଭାବୁଛୁ ଆପଣଙ୍କର ଆଗାମୀ ବର୍ଷ ଅଧିକରୁ ଅଧିକ ଫସଲ ଅମଳ ହଉ। ଆମେ ପୁଣି ଥରେ ଆପଣଙ୍କ ସହ କଥା ହବୁ।
0: ଧନ୍ୟବାଦ ନିନି, ତମକେ ମିଶା ଜୁଆର ଆରି ମତେ ମିଶା ବେଶୀ ଭଲ ଲାଗିଲା ନିନି କଥା ହେଇକରି। ମୁଇଁ ରେଡିଓ ତାନେ ତମର ପ୍ରୋଗ୍ରାମ ସବୁ ଶୁଣୁଛି, ଆରେ ବହୁତ ଆଜ୍ଞା ମନ ମିଶା ଆସିଲାନି ପ୍ରୋଗ୍ରାମ ତାନେ, ଆରେ ମତେ ମିଶା କେତେ ଜିନିଷ ଶିଖିବାକୁ ମିଳିଲାନି ସବୁବେଳେ ଶୁଣେ ସେ କାଇଟା ହେଲେ ସେ କୃଷି କୃଷକ ପରା ପ୍ରୋଗ୍ରାମ ମାନେ ବଢିଆ ବଢିଆ କଥା ମାନେ କହୁଛନ୍ତି, ଆମେ ମିଶା ଶିଖୁଛୁ ନିନି। ଆରେ ତତେ ମିଶା ଜୁଆର, ସମସ୍ତଙ୍କୁ ବେଶି ବେଶି ଧନ୍ୟବାଦ।
2: ହେ ଆମର ଚାଷୀ ଭାଇ ମାତ୍ର ମସ୍ତ କହିଲେ, ଆମର ଭାଷାରେ ଏକା କହିଲେ, ମାତ୍ର ଶୁଣିକରି ଭଲ ଲାଗିଲା, ଜାଣିଛୁ କି ନାଇଁ?
1: ହଇ ପରା ହଇ ଯେ ଦେଖ, ସମାନ ଟାଇମରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଏବେ ସମାନ ଟାଇମ ହେଲା, ଯିବା କି ନାଇଁ?
2: ଉଠବା ଉଠବା ବୈଠକ ଘରୁ ଉଠବା, ଇଆଡ଼ୁ ଗଲେ ଆହୁରି କେତେ କାମ ଅଛି।
1: ହଇ ହଇ ହଇ, ଚାଲ ଚାଲ ଚାଲ
2: ଉଠବା ହେ।

ପ୍ରଚାର କଲୁ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ଆଭାମୟୀ ବିଶ୍ୱାଳ ଏବଂ ଅନିତା ଦାସ। ଆକାଶବାଣୀ ଜୟପୁର, ସମୟ ରାତି 8। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

0: ଏ ନୁହେଁ କାହାଣୀ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ପ୍ରଣବ ପଟ୍ଟନାୟକ ଏବଂ ଏସ୍ ଜାନକୀ। ଶିବବ୍ରତ ଦାସଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଉପେନ୍ଦ୍ର କୁମାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ରକ୍ତ ଗୋଲାପ। ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ପ୍ରଣବ ପଟ୍ଟନାୟକ, ଏଚ୍ପି ଗୀତା ଏବଂ ଧନଞ୍ଜୟ ଶତପଥୀ। ନାରାୟଣ ପ୍ରସାଦ ସିଂଙ୍କ ଗୀତ, ସଙ୍ଗୀତ ଧନଞ୍ଜୟ ଶତପଥୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପୁନର୍ମିଳନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ଗୀତ, ସଙ୍ଗୀତ ଉପେନ୍ଦ୍ର କୁମାର।

କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର କୃଷ୍ଣ ସୁଦାମା, ଶିଳ୍ପୀ ଚିତ୍ତରଞ୍ଜନ ଜେନା, ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ଶ୍ରୀ କୁମାର।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତଗୁଡ଼ିକୁ ରଚନା କରିଛନ୍ତି ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର।

ଅଶୋକ ମିଶ୍ରଙ୍କ ଗୀତ ପାଇଁ କଣ୍ଠଦାନ କଲେ ଯୋଗେନ୍ଦ୍ର ମହାପାତ୍ର। ଏଥର ଶିଳ୍ପୀ ହେଲେ କୁନ୍ତି ବେହେରା। ଅଶୋକ ମିଶ୍ରଙ୍କ ଗୀତ ରଚନା ସଙ୍ଗୀତ ପ୍ରଦୀପ କୁମାର ପାତ୍ର।

ନୈବେଦ୍ୟ କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁନ୍ତୀ ବେହେରା ଏବଂ ଯୋଗୀନ୍ଦ୍ର ମହାପାତ୍ର। ଅଶୋକ ମିଶ୍ରଙ୍କ ଗୀତ ରଚନା, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର।

0: ପ୍ରଚାର କଲୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତଗୁଡ଼ିକ ରଚନା କରିଥିଲେ ଅଶୋକ ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ପ୍ରଦୀପ କୁମାର ପାତ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କରୁଛୁ ସାରଙ୍ଗୀ ବାଦନ। ପରିବେଷଣ କରିଛନ୍ତି ଉସ୍ତାଦ ସାବିର ଖାନ, ରାଗ ପୁରିଆ କଲ୍ୟାଣ। ତା ପୂର୍ବରୁ ଶୁଣନ୍ତୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କଲୁ ଉସ୍ତାଦ ସବିର ଖାନଙ୍କ ସାରଙ୍ଗୀ ବାଦନ। ଶିଳ୍ପୀ ପରିବେଷଣ କଲେ ରାଗ ପୁରିଆ କଲ୍ୟାଣ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ 9 ଏବଂ ରାତି 9:15 ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପଡିଛି ଆଜ୍ଞା ତାର ପଛରେ ଜୁତା ଜିରେଇ ଦେଇଛି ଦେଖିଛ ତାକୁ ସୁଲା ସୁତରା କରି ଏମିତି ଯେ ମୋବାଇଲ ରିଚାର୍ଜ କରିଦେଇଛି 3 ମାସ ପାଇଁ ଏ ଲାଇନ କୁ ଆଣିବାକୁ ବଡ଼ କଷ୍ଟ ଆଜ୍ଞା ହେଲେ ମିଶା ତୁମର ଇ ହିରୋ ଚେହେରା ଆଗରେ ତାର କି କାଟିଂ କାମ ଦବ ଆଜ୍ଞା ତୁମେ ଏଠି ରହିବା ଆର୍ଟିଷ୍ଟ କି ଆଜ୍ଞା ହଲିଉଡ କିଛି ନାଇଁ ବୋଇଲେ ବଲିଉଡ ତ ତୁମର ତଳେ ଆଜ୍ଞା ଆମର ଦୁର୍ଭାଗ୍ୟ ଆମେ ଏଠି ରହିଯାଇଛୁ ସିନା
1: ହଇ ହେଲେ କି ବୋଲୁଛ ଯେ ସେ ଚନ୍ଦ୍ରିକା ସାଙ୍ଗରେ ଆଉ ଗୋଟେ ଫିଲ୍ମ କରିବା ବୋଲୁଛ କି
0: ସେ ଗୋଟେ ନାହିଁ ଆଜ୍ଞା ଏବେ ମୁଇଁ ଯୋଉ ପ୍ରୋଜେକ୍ଟ ଭାବିଛି ନୂଆ ପ୍ରୋଜେକ୍ଟ ପ୍ରଡକ୍ସନ ନମ୍ବର 72 ତାଇରେ ତୁମେ ହିରୋ ହେଲା
1: ମୁଇଁ ହିରୋ
0: ଆଉ 11 ହିରୋଇନ କେତେଟା 11 11
1: କିସ କହୁଛ ଏ ଗୋପାଳ
0: ଆଉ କିସ
1: 11
0: ମତେ ସାତଟା ପାଟା ବୋଲି ଭାବୁଛ କି ଆଜ୍ଞା ଗୋପାଳ ସାର ତି ଗୋପାଳ ସାର 50 ଫିଲ୍ମ ର ପ୍ରଡ୍ୟୁସର ହେଲା ଆହୁରି 2 ସ୍କ୍ରିପ୍ଟ ଲେଖିଛି ସିନେମା ପୁରା 2 ଘଣ୍ଟା ସିନେମା ଏବେ 2 ମାସ ହେଲା ଗୋଟେ ଅଫିସ କରିଦେଇଛି ସି ଲୁଗା ଦୋକାନ ପଛପଟେ ଗୌରାଙ୍ଗ ସିଏ ମୋର ଆସିଷ୍ଟାଣ୍ଟ ମୁଇଁ ରୁମ୍ ବନ୍ଦ କରି ବସୁଛି ଯିଏ ଆସିବ ବାହାରୁ ଯିଏ ଆସିବ ନାଇଁ କି ଗଦା ଗଦା ଆର୍ଟିଷ୍ଟ ଆସୁଛନ୍ତି ସ୍ଲିପ୍ ଲେକ୍ କରିଦେବେ ଗୌରାଙ୍ଗକୁ ପଚାରିକରି ଆଜ୍ଞା ଫ୍ରି ଅଛନ୍ତି କି ମୁଇଁ ୟେସ୍ ବୋଇଲେ କା ଗୌରାଙ୍ଗ ଛାଡିବ
1: ଆଚ୍ଛା ଗୌରାଙ୍ଗ ବୋଇଲେ ପିଏ
0: ପିଏ ବୁଝିଲ ଗୋଟେ ଆଫିସ ନୂଆ ଆଫିସ ସିନେମା ଆଫିସ ହେଲା ସାଗରିକା ମ୍ୟାଡମ ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ସାଗରିକା ମ୍ୟାଡମ
2: କହୁଥିଲେ
0: ମୁଁ କହୁଥିଲି ଗୋପାଳ
2: ଗୋପାଳ ବୋଲେ
0: ବୋଇଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ ସାର କହୁଥିଲି ଗୋପାଳ ସାର ଗୋପାଳ ସାର
2: ହ୍ୟାଲୋ
0: କାନ ପାଖକୁ ମୋବାଇଲ ନିଅନ୍ତୁ
2: ଗୋପାଳ
0: କହୁଛି ଗୋପାଳ କହୁଛି ଫୋନ ରେ କହୁଛି
2: କି ନେଟୱାର୍କ କି ହେଲେ କିଏ କହୁଛ କି ସ କହୁଛ ସମାନ ସୁବୁନି ଏକା
0: ଫିଲ୍ମ ଫିଲ୍ମ ଫିଲ୍ମ ସିନେମା ସିନେମା ଗୋପାଳ ସାର କହୁଥିଲି
2: ମୁଁ ବଜାର ଭିତରୁ କହିଲା ପରା ଲାଗୁଛି କି କୋ ସିନେମା ହଲ ରୁ କହିଲା ପରା ଲାଗୁଛି
0: ସାଗରିକା ମ୍ୟାଡମ ଏବେ ସୁବିଲା ନା ସୁବିଲା ନା
2: ସୁବିଲା ସୁବିଲା
0: ମୁଁ ମୁଁ ମୁଁ ଗୋପାଳ ପ୍ରଡ୍ୟୁସର ପ୍ରଡ୍ୟୁସର କହୁଥିଲି ତୁମ ରିଲ ସବୁ ଦେଖୁଛି ନେଇ କି ବା କି ରିଲ କରୁଛନ୍ତି ମ୍ୟାଡମ ବା ବା ବା ବା
2: ଭଲ ଲାଗୁଛି ନା
0: କି ଏକ୍ସପ୍ରେସନ ଦଉଛନ୍ତି ମାନିଆ ପଡିବ ଶୁଣନ୍ତୁ ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟ ହେଇଥିଲା ସେ ସିନେମା ଥିଏଟରରେ ତୁମର ନମ୍ବର ସେ ଖାତାରେ ଲେଖିଥିଲ ତୁମେ ମନେ ପଡିଲ ନା ଗୋପାଳ ପ୍ରଡ୍ୟୁସର ଗୋପାଳ ସାର
2: ବୋଇଲେ ତମେ ସେ ରବି ଭାଇନା ସାଙ୍ଗରେ ଥିଲ ନା
0: ତୁମକୁ ଗୋଟେ ନୂଆ ଫିଲ୍ମ ପ୍ରଡକ୍ସନ ରେ ସେଥିରେ ବ୍ରେକ୍ ଦବା ବୋଲି କରି ରବି ଭାଇନା କା କହୁଥିଲେ
2: ଓହୋ ବୋଇଲେ ମତେ ରୋଲ ଦେବେ କି ରବି ଭାଇନା ମୁଇଁ କେବେ ଫିଲ୍ମ କଲି ଯେ
0: କଲେ ତ ଜାଣିବ ଫିଲ୍ମ ସେଟା କା ସରପ୍ରାଇଜ ତୁମେ ହଁ ଭଲ କିନା ତାର ପରେ ଗୋପାଳ ସା କି କମାଲ କରି ଦେଖେଇବ ବା ଦୁନିଆ ଦେଖିବ
2: ବୋଇଲେ କି ସିନେମା କି ରୋଲ କିଛି ନ ଜାଣି କି ହଁ ବୋଲି ଦେବାର କା କି
0: କିଛି ଜାଣିବାର କିଛି ଦରକାର ନାହିଁ ବ୍ରେକ ଦେବେ ବୋଲି କହିଲି ପରା ରବି ଭାଇନା ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି ଯେତେ ନୂଆ ରିଲ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡରେ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ ପୁଣି
2: ବୋଇଲେ ମୁଇଁ କରିବା ରିଲ ଭାଇନାକୁ ଏତେ ଭଲ ଲାଗିଲା ବୋଲଛ କି ମୁଇଁ କିସ୍ ଦେଇ ଖେଳିଲା ପରି ଏକ୍ସପ୍ରେସନ କରିଦେଇଛି
0: ତୁମେ ଖେଳିଲା ପରା ଯୋଉ ଆକ୍ସନ କରି କାମ କରି ପକଉଛ ନାଇଁ କି ଟିକେ ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ 100 ଜଣଙ୍କର ରିଲ ଏକାଠି ବସିକି ରବି ଭାଇନା ମୁଇଁ ସାଙ୍ଗରେ ଦେଖିଲୁ ତାହି ଭିତରୁ ସବୁଠୁ ବେଷ୍ଟ ତୁମର
2: ଗୋପାଳ ଭାଇନା ସତ କୁହ ତ ତମେ ମତେ ପାମ୍ପ ମାରିବାକୁ କହୁନ ତ
0: ମୋର କଥା ବିଶ୍ୱାସ ହଉ ନାହିଁ ବୋଇଲେ ଏବେ ରବି ଭାଇନାଙ୍କୁ ଫୋନ ଲଗେଇକି ଶୁଣେଇ ଦେବି କି କନଫରେନ୍ସରେ ରହିବ କି କୁହ
2: আরে নাই ভাইনা।

0: ବୋଇଲେ ମତେ କିନ୍ତି କିନ୍ତି ଲାଗିଗଲାଣି ତ ରିଲ୍ କରିବା ଲୋକକୁ ଫିଲ୍ମ ପଣି
1: ଖାଲି ଫିଲ୍ମ ନାହିଁ ହିରୋଇନ ହିରୋଇନ ତୁମେ ହିରୋଇନ ହେବ ମ୍ୟାଡମ ପକ୍କା
0: ହେଲେ ଲେଖିବ କମର ନା ଓଇ ଯେ ଆଉ କିଏ କିଏ ରୋଲ୍ କରବେ
1: ତୁମେ କା ଫାଷ୍ଟ ଲୋକ ଯାହାକୁ ମୁଇଁ ଫୋନ କଲି ତୁମେ ବେଶୀ ଶୁଭ ଆମର ପାଇଁ ତ ଆଉ ହଁ ମିଶା ବହିଲ ସେଟା କା ଶୁଭ ଏବେ ବାକି ସବୁ ହଁ କା ବୋଲିବେ ତୁମର ନା କହିଲେ ସରି ମୁଇଁ ଏବେକା ଆମର ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜିକି ଫୋନ କରିବି ହେଲା ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ ହେଲେ ରଖିବି ନା ଫୋନ ହେଲା ତ ପକ୍କା
0: ହଁ ଭାଇନା ତମର ମୁହଁ ମିଠା କରିବାର ଅଛି ଆଜି ଏତେ ଭଲ କଥା ଗୋଟେ କହିଲ ମୋର ନମ୍ବର ଖୋଜିକି କହିଲ
1: ସେଟା ତ କହିବା ଲୋଡ଼ା ନାହିଁ ହେଲା ଆଇବା ରବିବାର ସଞ୍ଜ ଚାରିଟା ବେଳକୁ ରବ ଭାଇନା ସାଙ୍ଗରେ ମୁଇଁ ଆଉ ସବୁ ରୋଲ୍ ଆର୍ଟିଷ୍ଟ ଗୋଟେ ମିଟିଂ କରିବା ପୁରା ପୁରା ଧମାକା କରିଦବା ନା ଧମାକା କରିଦବା ବୁଝିଲ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମମତା ମ୍ୟାଡମ୍ ମୁଁ ଗୋପାଳ
2: ହ୍ୟାଲୋ
1: ବୋଇଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ ସାର୍ କହୁଥିଲି
2: ହ୍ୟାଲୋ ସମାନ ଶୁଭୁନି କା କି ନେଟୱାର୍କ କି ହ୍ୟାଲୋ ହ୍ୟାଲୋ
1: ମୁଁ ଗୋପାଳ ସାର୍ କହୁଥିଲି ମ୍ୟାଡମ୍ ଶୁଭିଲା
2: କିଏ କହୁଛନ୍ତି
1: ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟିଥିଲେ ନାଇଁ କି ମନେ ପଡ଼ିଲା ନା ତମର ନମ୍ବର ସେ ଖାତାରେ ମଧ୍ୟ ଲେଖିଥିଲ
2: ମନେ ପଡ଼ିଲା ଯେ ତମେ ସେ ରବି ଭାଇନା ସାଙ୍ଗରେ କା ବୁଲୁଥାଉଛନ୍ତି କି ମୁଇଁ ଖାଲି ନମ୍ବର ବାହାରିଲେ କେବେ ଉଠଉନି କା ଆଜି ଉଠେଇଦେଲି ତ କଥା ହେଇଗଲି କି କଥା କହିବ ଯେ
1: କି କଥା କହିବ ମାନେ ତମକୁ ଗୋଟେ ନୂଆ ଫିଲ୍ମ ପ୍ରୋଜେକ୍ଟରେ ବ୍ରେକ୍ ଦେବା ବୋଲି ରବି ଭାଇନା କା କହୁଥିଲେ
2: ଓହୋ ବୋଇଲେ ମତେ ରୋଲ୍ ଦେବେ କି ରବି ଭାଇନା ମୁଇଁ ଆହୁରି ଫିଲ୍ମ କରିବି
1: କାଇଁ କରିବ ନା ସେଟା କା ସରପ୍ରାଇଜ ତୁମେ ହଁ ଭଲ କି ନା ତାର ପରେ ଗୋପାଳ ସାର୍ କି କମାଣ୍ଡ କରି ଦେଖେଇବ ଲୋକ ଦେଖିବେ
2: କି ସିନେମା କି ରୋଲ ଟିକେ ଖୋଲିକି କିଛି ନ କହିଲେ କେମିତି ହଁ ବୋଲି ଦେବାର ଯେ
1: ବ୍ରେକ୍ ଦେବେ ବୋଲି କହିଲେ ପରା ରବି ଭାଇନା ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି ଯେତେ ସବୁ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ
2: ମୁଇଁ କରିବା ରିଲ୍ ମାନେ ଭାଇନାଙ୍କୁ ଏତେ ଭଲ ଲାଗିଲା ବୋଲୁଛ କି କିସ୍ତି ଖେଳିଲା ପରି ଏକ୍ସପ୍ରେସନ ଦେଇ କରିଦେଉଛି ଯେ ସେ ରିଲ୍ ଦେଖିକି ମତେ ଫିଲ୍ମ ରୋଲ୍ ଦେବି ବୋଲୁଛନ୍ତି କି
1: ସେଟା କା ତୁମେ ଖେଳିଲା ପରେ ଯୋଉ କାମ କରି ପକାଉଛ ନେଇ କି ଟିକେ ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ ଶହେ ଜଣଙ୍କର ରିଲ୍ ଏକାଠି ବସିକି ରବି ଭାଇନା ସାଙ୍ଗରେ ମୁଇଁ ଦେଖିଲି ସେ ଶହେ ଭିତରୁ ତୁମେ କା ବେଷ୍ଟ
2: ସତ କହୁଛ ତ ପାମ୍ପ ମାରିବାକୁ ଏମିତି କହୁନ ତ
1: କି କଥା କହୁଛ ମୋର କଥା ବିଶ୍ୱାସ ହଉନାହିଁ ବୋଇଲେ ଏବେ ରବି ଭାଇନାକୁ ଫୋନ ଲଗେଇକି ଶୁଣେଇଦେବି କି କନଫରେନ୍ସରେ ରହିବ କି କୁହ
2: ନାଇଁ ନାଇଁ ଭାଇନା ବୋଇଲେ ମତେ କେମିତି କେମିତି ଲାଗିଲାଣି ତ ରିଲ୍ କରିବା ଲୋକକୁ ଆହୁରି ଫିଲ୍ମ କି
1: ଖାଲି ଫିଲ୍ମ ନାଇଁ ହିରୋଇନ ହିରୋଇନ ତୁମେ ହିରୋଇନ ହେବାଟା ପକ୍କା ମ୍ୟାଡମ
2: ହେଲେ ଲେଖିବ କ ମୋର ନାଁଟା ହଇ ଯେ ଏ ସିନେମାରେ ଆଉ କିଏ କିଏ ରୋଲ୍ କରିବେ କହିଲ
1: ତୁମେ କା ଫାଷ୍ଟ ଲୋକ ଯାହାକୁ ମୁଇଁ ଫୋନ କଲି ତମେ ବେଶୀ ଶୁଭ ଆମର ପାଇଁ ତ ଆହୁରି ହଁ ମିଶା ବୋଇଲ ଏବେ ବାକି ସବୁ ହଁ କା ବୋଲିବେ ତୁମର ନାଁ କହିଲେ ସରି
2: ଯୋ ଭାଇନା ତମେ ମିଶା
1: ହେଲେ ମୁଇଁ ଯାଉଛି ଏବେ ମୁଇଁ ଏବେକା ଆମ ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜି ଖୋଜି କରି ଫୋନ କରିବି ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ ହେଲେ ରଖିବି ନା ଫୋନ ହେଲା ତ ପକ୍କା ହିରୋଇନ
2: ହଁ ହଁ ପକ୍କା ପକ୍କା ତମର ମୁହଁ ମିଠା କରିବାର ଅଛି ଭାଇନା ଆଜି ଏତେ ଭଲ କଥା ଗୋଟେ ମୋର ନମ୍ବର ଖୋଜିକି କହିଲ
1: ସେଟା ତ କହିବା ଲୋଡ଼ାନି ଆଇବା ରବିବାର ମନେ ରଖ ସଞ୍ଜ ଚାରିଟା ବେଳକୁ ରବ ଭାଇନା ମୁଇଁ ଆଉ ସବୁ ରୋଲ୍ ଆର୍ଟିଷ୍ଟ ଗୋଟେ ମିଟିଂ କରିବା ପୁରା ଧମାକା କରିଦବା ପୁରା ଧମାକା କରିଦବା ହେଲା
3: ହ୍ୟାଲୋ ହ୍ୟାଲୋ
4: ହ୍ୟାଲୋ

0: ହେଲେ ଗୋପାଳ, ଏ ସବୁ ଆର୍ଟିଷ୍ଟ ବୋଇଲେ ହିରୋଇନ ମୁଁ କହିଦେଲ କି ନାଇଁ?
1: ଗୋପାଳକୁ ସାମାନଟା ବୋଲଛ କି ଆଜ୍ଞା? ସବୁକୁ ବୋଇଲେ ପୁରାକୁ ପୁରା ଗ୍ୟାରା
0: ବା
1: ଏଗାର ହିରୋଇନ କୁ ଗୋଟେ ଗୋଟେ କୁ ଫୋନ କରିକି ସବୁକୁ ଗୋଟେ ରକମକା ବୋଇଲେ ମୋର ଫର୍ମାଟ ଗୋଟେ ଅଛି କି ନାଇଁ ବୁଝେଇ ବୁଝେଇ କରି କହିଦେଇଛି। ଆଉ ସବୁ ଏକ୍ସାଇଟେଡ ରିଲ ରୁଲ ରୋଲ ସେଟା ଆହୁରି ଗ୍ରେଟ ରବି ମାଷ୍ଟର ରବି ସାରଙ୍କ ପ୍ରଡକ୍ସନ ରେ ହିରୋଇନ ଦେଖିଲ
0: ଦି ଗ୍ରେଟ ଡାଇରେକ୍ଟର ଗୋପାଳ ରବି ଏ ରବି ତୁ ଏତେ ବଡ ହିରୋ ବଡ ପ୍ରଡ୍ୟୁସର ଏଗାର ହିରୋଇନ ର ହିରୋ କହି ହେ କହି ହେ
1: ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଟିକେ ବସ ବସ ବସ ଶୁଣ ହେଲେ ଆଇବା ରବିବାର ଗ୍ରେଟ ଗ୍ଲୋବ ହୋଟେଲ ରେ।

0: ଗୋଟେ ଗେଟ୍ ଟୁଗେଦର
1: ସ୍କ୍ରିନିଂ
0: ସିଲେକ୍ସନ୍ ସବୁକୁ ଗୋଟେ ମାଟକୁ ଗେଟ୍ ରେଡି ଫର୍ ଦି ଗ୍ରେଟ୍ ସୋ
2: ଏକ ସେ ବଢ଼କର ଏକ
3: ବହୁତ ମଜା ଆଏଗା ଗୋପୁ
0: ଆଜ୍ଞା ହେବ ବହୁତ ମଜା ଆଇବ ମସ୍ତି ମଜା ସବୁ ସାଙ୍ଗକୁ ସିନେମା
2: ବା
0: ସିନେମା
2: ବା
0: ସିନେମା
4: ରିନା ଏ ସିନେମାରେ ହିରୋଇନ ହେବାକୁ ତତେ ବି ଫୋନ କରିଥିଲେ କି ଗୋପାଳ ଭାଇନା
5: ହଇ ମମତା ହେଟି ଆଜି ତତେ କେମିତି ମୁଇଁ ମନେ ପଡ଼ିଲି ଗୋପାଳ ଭାଇନା ତ ଫୋନ କରିଥିଲେ କା ଆହୁରି କାହା କାହାକୁ ଫୋନ କରିଥିଲେ ନା କେମିତି
4: ଜାଣିଛୁ ନା ରିନା ଗୋପାଳ ଭାଇନା ରୋଜିକି ଫୋନ କରିଥିଲେ ସୁନିତାକୁ ଫୋନ କରିଥିଲେ ଆରି ବନଜାକୁ ବି ଫୋନ କରିଥିଲେ ସେମାନେ ମତେ ଫୋନ କରିକି ପଚାରୁଥିଲେ ତମକୁ କହିଲେ କି ବୋଲି
5: ଓହୋ ବୋଇଲେ ଗୋପାଳ ଭାଇନା ତମକୁ କା ହିରୋଇନ ରୋଲ ବୋଲି ସବୁକୁ କହିଛନ୍ତି ଆହୁରି କେତେ ଲୋକକୁ କହିଲେ କି
4: ହଉ ରବିବାର ଆସୁ ଗ୍ରେଟ୍ ଗ୍ଲୋବ୍ ହୋଟେଲ ବୋଇଲେ ସି ଗଲାଥର ଫିଲ୍ମ ରିଲିଜ୍ ହୋଟେଲ ତ
5: ହଁ ହଁ ସି ହୋଟେଲ କା
4: ହେଲେ ମେଲ୍ ରୋଲରେ କିଏ କିଏ ଅଛନ୍ତି କିଛି କହିଲେ କି ରିନା
5: ସବୁକୁ ସି ଗୋଟେ ସେଟ୍ କଥା କା କହିଛନ୍ତି ମମତା କି ଫିଲ୍ମ କି
4: ହଉ ରିନା କ୍ଷୀରବାଲା ଆସିଲାଣି ମୁଇଁ ଫୋନ୍ ରଖୁଛି ହେଲା କି
5: ହଉ ହଉ ମୋର ବି କେତେ କାମ ଅଛି ରବିବାର ସକାଳେ ଭେଟିବା ସବୁକୁ
4: ବାଏ ରିନା
5: ବାଏ ମମତା
0: ପ୍ରସେସିଂ ଫିଜ୍ ହଉଛି
6: ମୁଁ ମମତା ମୋର ପ୍ରସେସିଂ 3 ମାସ ହେଲା ଚାଲିଛି ଯେ ଚାଲିଛି
7: ସାର୍ ମୁଁ ହଉଛି ଡଲି ସେ ହିରୋଇନ ରୋଲ ଦେବା ପାଇଁ କହିଥିଲ ପ୍ରସେସିଂ ହେଉଥିବା ବେଳେ ମୋ ବ୍ୟାଙ୍କ ବାଲାନ୍ସ ଗାଏବ ହୋଇଯାଇଛି ପୁରା 10,000 ଟଙ୍କା
5: ସାର୍ ମୁଁ ରିନା ସ୍କ୍ରିପ୍ଟ କାହିଁ ଆପଣ ଦୁହେଁ ଆମ ସମସ୍ତଙ୍କୁ ସେ ଗୋଟେ କଥା କହି ଫୋନ କରିଛନ୍ତି
0: ଅଣ୍ଡର ଡେଭଲପମେଣ୍ଟ
5: ନା ଅଣ୍ଡର ଚିଟିଂ
8: ହଁ ଆମକୁ ହ୍ୱାଟ୍ସଆପ୍ କରି
9: ସାର୍ ହ୍ୱାଟ୍ସଆପ୍ ମେସେଜ ପ୍ରୁଫ ଅଛି ରୋଜି ମୁଁ ରୋଜି ମତେ ଠକିଛନ୍ତି ନା ଦେଖିବେ ଏବେ ମଜା ପେ ଫାଷ୍ଟ ଅର୍ ଲୁଜ୍ ରୋଲ ଲେଖିଛନ୍ତି ଆପଣ ନିଜେ ପ୍ରଡ୍ୟୁସର ଗୋପାଳ ସାର୍
10: ଆକ୍ଟିଂ ଟେଷ୍ଟ ନା ମନି ଟେଷ୍ଟ ଲଗେଇଛନ୍ତି ଗୋଟେ ପାଲା ଏ ସୁନିତା ନା ରେ ଖାଲି ସୁନିତା ଏକ୍ସନ ଅଭି ବାକି ହେ ଦେଖିବେ ଯେ
11: ଏଇଟା ଫିଲ୍ମ ପ୍ରଡକ୍ସନ ନା ମନି କଲେକ୍ସନ ମୋ ନା ବନଜା ହେଲେ ଏବେ ଦେଖିବେ ମୋ ଅସଲି ରୂପ ବଣୁଆ ବଣୁଆ ବାଘୁଣୀ ଯେ ମୁଁ
12: ପ୍ରଡ୍ୟୁସର ନା ଫ୍ରଡ୍ ଷ୍ଟାର ହେଟି ଅସଲ ସୁନା ଭଳି ଝୋଟକୁ ଥିବା କନକ ମୁଁ ଏ ଠକ ଦଳକୁ କେମିତି ସାବାଡ କରିବାକୁ ହବ ସେ କଥା ମତେ ବେଶ ଭଲ ଭାବରେ ଜଣା ବୁଝିଲ
13: ମତେ
5: ଜୟା ବୋଲି ଜାଣନ୍ତି ସମସ୍ତେ ହେଲେ ସୁନ କେବେ ନେକ୍ସଟ ଲାଇଫ ରେ କି
0: ଶୁଣ ମାନେ ଜଲ୍ଦି ଜଲ୍ଦି ହେଇଯିବ
14: ଜୟା ତୁ ଠିକ କହିଛୁ ସାର୍ ଆପଣ ଫିଲ୍ମ ବନାନ୍ତି ନା କେବଳ ଲୋଭ ଦେଖାଇ ଠକନ୍ତି
0: ସାଇଲେନ୍ସ ସିକ୍ୟୁରିଟି ଆରେ ଆରେ ସିକ୍ୟୁରିଟି
15: ଅଲରେଡି ହିୟର ସାର୍ ଆମ ସଭିଙ୍କ ମୋବାଇଲ ଏବେ ଲାଇଭ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବେ ଦେଖିବେ ଅସଲ ସିନେମା

ଏତେବେଳେ ଯାଏଁ ଶୁଣୁଥିଲେ ନାଟକ ଆସ ସିନେମା କରିବା, ରଚନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନା କଲେ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ, ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ଗୀତ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ଅକ୍ଷୟ କୁମାର ମହାନ୍ତି।

ସୁଗମ ସଙ୍ଗୀତ ଶୁଣୁଥିଲେ। ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ଗୀତ ପାଇଁ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:00। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କ ମନପସନ୍ଦର ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆଜି ପାଇଁ ଆପଣମାନଙ୍କ ସେବାରେ ରଘୁନାଥ ବିଶ୍ୱାଳ।

ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ପୋଷ୍ଟକାର୍ଡ଼ରେ ଚିଠି ଲେଖନ୍ତୁ। ଆମ ପାଖକୁ ଚିଠି ଲେଖିବାର ଠିକଣା ହେଲା ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର। ପିନ୍କୋଡ଼ ନମ୍ବର ହେଲା 7640005 ଜିଲ୍ଲା କୋରାପୁଟ। ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆପଣମାନଙ୍କ ଅନୁରୋଧରେ। ଅଡାଳ ପଙ୍କ ବନ୍ତ ଭଦ୍ରକ୍ରୁ ମନ୍ମଥ କୁମାର ପଣ୍ଡା, ଚିନ୍ମୟ, ସୁମିତ, ବାଙ୍କନିଧି, ଟୁଟୁନି, ଲିପୁନ, ଲିଜା ଏବଂ ଲିସା। ଅନ୍ୟ ଏକ ଚିଠିରେ ଟିକେରା ସାହି କୋଟପାଡ଼ରୁ ସନ୍ତୋଷ, ସ୍ୱାତି, ରଞ୍ଜୁକ୍ତା।

ଆକାଂକ୍ଷା ଆଞ୍ଚଲ ରୁଦ୍ରାକ୍ଷ ଏବଂ ଅତୁଲ ପାରାଦୀପରୁ ରାଧାରାଣୀ ଆଦିତ୍ୟ ମୁନା ବିଦ୍ୟାଧର ଏବଂ ଆପଣଙ୍କର ସାଥୀ ଧରଣୀ ମେନ୍ରୋଡ୍ ନବରଙ୍ଗପୁରରୁ ଶ୍ରୀଧର ବାପୁ ମିତୁ ରତିକାନ୍ତ ସୁବାସିନୀ ଓମ୍ ଚୁମ୍କି ପ୍ରତ୍ୟୁଷ ଆଦ୍ୟାଶା ଏବଂ ଅନେକ ସାଥୀ ଶ୍ରୋତା ତେବେ ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଏହି ଗୀତଟି।

ଆପଣମାନଙ୍କ ଅନୁରୋଧର ଚଳଚ୍ଚିତ୍ରଟି ହେଲା ଯୋଡ଼ି ନମ୍ବର ୱାନ୍। ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଅଲକାୟା ଆଗ୍ନିକ। ସୁଧାକର ଶର୍ମାଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ପ୍ରଚାର କଲୁ ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।

ଏଥର ବିଜୟ ମଲ୍ଲଙ୍କ ଗୀତ, ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିଳ୍ପୀ ହେଲେ କରୁଣାକର।

ଶିଳ୍ପୀ ରତିକାନ୍ତ ଶତପଥୀ, ରଜନୀ ଶତପଥୀଙ୍କ ଗୀତ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

0: cooperation in carrying out the tasks smoothly. Addressing the students, Mr. Pradhan assured them that the government understands their concerns and acknowledged that their trust has been breached. He said the authorities had taken a tough decision because they did not want even a single deserving student's future to fall into the hands of examination mafias or become a victim of irregularities. The Central Board of Secondary Education, CBSE, today informed that its post-result activities portal will now be operational from Monday, 1st of June. CBSE said it has been done to ensure a transparent and glitch-free process for verification and re-evaluation of answer books of students who intend to submit their applications. The board said this is to ensure the highest standards and protocols of evaluation. It said students who may have queries may reach out to the CBSE telecounseling helpline 1-800-118004 and through email at resultcbse2026@cbseshiksha.in. In IPL cricket, chasing a target of 215 runs set by Rajasthan Royal, Gujarat Titans were 185 for 2 in 15.5 overs. And that is the end of this news bulletin.
1: କାର୍ଯ୍ୟକ୍ରମ ରିଲେକଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10। ଆସନ୍ତୁ ଜାଣିବା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ଶରଦ ସୁତୁବଣେ, ଲୋପିତା ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର ଏବଂ ସୁପ୍ରଭା ପାଢ଼ୀ। ରିଞ୍ଜୋଡ଼ି ଶୁଣିବେ 6:05। ଏଥିରେ କୋୟା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଉଙ୍ଗା ମାଡ଼କାମି ଏବଂ ସାଥୀ। ବର୍ଣ୍ଣାଳୀରେ ଶୁଣିବେ ସମ୍ଭାବନା 7:25। ଏଥିରେ ବିଷୟ ରହିଛି ପଦ୍ମ ପତରେ ପାଣି। ଦିନ 11:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ପାଲା। ଏଥିରେ ଶୁଣିବେ ଭୀଷ୍ମ ପ୍ରତିଜ୍ଞା, ପରିବେଷଣ କରିବେ ଅନାଦି ଚରଣ ଦାସ ଏବଂ ସାଥୀ। ଦିନ 11:30 ଶୁଣିବେ ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ, ରଚନା ଜ୍ଞାନୀ ଦେବାଶିଷ ମିଶ୍ର। ଦିନ 12:30 ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଦିନ 1:20 ପ୍ରଚାର କରିବ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ ବନ୍ଧୁ ମହାନ୍ତି ଏବଂ ପରେ ରହିଛି କାହାଣୀ। ଅପରାହ୍ନ 5:00 ଯୁବବାଣୀ, ଏଥିରେ ଶୁଣିବେ ସମୟ ତ କେବେ ଫେରି ଚାହେ ନା, ଏହି କ୍ରମରେ ସବିତା ସେନାପତିଙ୍କ ସହ ଏକ ଅନ୍ତରଙ୍ଗ କଥାବାର୍ତ୍ତା। ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲ କ୍ରମରେ ଶୁଣିବେ ଓଡ଼ିଶା ମିଲେଟ୍ ମିଶନ, ଏ ବିଷୟରେ ପରେ ଭେଟଘାଟରେ ଶୁଣିବେ ଦିବ୍ୟାଙ୍ଗ ମନର ଲାଗି କାହି କାହି ସରକାରୀ ସୁବିଧା ଅଛେ। ଖରାଦିନିଆ ସାଗଡାଲ ତାସ ଉପରେ ଏକ ସାକ୍ଷାତକାର ବି ରହିଛି ଆମର ଚୈତି ଜହ୍ନ କାର୍ଯ୍ୟକ୍ରମରେ। ସମ୍ପର୍କ ସେତୁ, ଏହି କାର୍ଯ୍ୟକ୍ରମରେ ଶୁଣିବେ ଶ୍ରୋତାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର 6:05। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10। ଏଥିରେ ରହିଛି ସାକ୍ଷାତକାର ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ବିଷୟରେ। ସ୍ୱାସ୍ଥ୍ୟ ସୂଚନାରେ ରହିଛି ଚାଲନ୍ତୁ ଏବଂ ସୁସ୍ଥ ରହନ୍ତୁ। ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12:10। ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ।